0: ଆକାଶବାଣୀ ରାଉରକେଲା ଶୁଣିବା ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी दिल्ली का एफएम गोल्ड चैनल है, 6 बजने वाले हैं। अब सुनिए हिंदी में समाचार।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ନାରାୟଣ ପ୍ରସାଦ ଜେନାଙ୍କ ରଚନାରୁ। କଣ୍ଠଶିଳ୍ପୀ ମିତାଲି ଚିନ୍ନାରା।

ଶ୍ରୋତାନ୍ଧୁ କାର୍ଯ୍ୟକ୍ରମରେ ଏଥର ଶୁଣିବା ଧର୍ମାନନ୍ଦ ବେହେରାଙ୍କ ରଚନାରୁ। କଣ୍ଠଶିଳ୍ପୀ ସ୍ୱାଗତିକା ମହାପାତ୍ର।

ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତିତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ଶଶିଭୂଷଣ ବେହେରାଙ୍କ ରଚନାରୁ, କଣ୍ଠଶିଳ୍ପୀ ସ୍ୱାଗତିକା ମହାପାତ୍ର।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟ ମନ୍ତ୍ରିମଣ୍ଡଳର 43 ନମ୍ବର ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ 12 ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍। ସେଥିଭିତରୁ ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାକେ ଅନୁମୋଦନ କରିଥିବାର ଘୋଷଣା କରାଯାଇଛି। ଯୋଜନାଥି କେଜି ନୁ ପିଜି ତକ୍ ରାଜ୍ୟର ସବୁ ଛାତ୍ରଛାତ୍ରୀମାନଙ୍କୁ ମାହାଳିଆ ଶିକ୍ଷା ସୁବିଧା ମିଳିବା, ଚଲତି ଶିକ୍ଷା ବଚ୍ଚନୁ ଇଟା ଲାଗୁ ହେବା ଆଉ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କେ 9-12 ଶ୍ରେଣୀ ଆଉ ସ୍ନାତକ ଓ ସ୍ନାତକୋତ୍ତର ନିୟମିତ ପାଠ୍ୟକ୍ରମର ନାଁ ଲେଖା ଫିସ୍କେ ପୁରାପୁରି ଛାଡ଼ କରାଯିବା। ପହିଲା ବଛରେ 895 କୋଟିନୁ ଅତକା ଟଙ୍କା ଆଉ 5 ବଛରେ 5467 କୋଟିନୁ ଅତକା ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏଥିଲାଗି ବଛରକ 32 ଲକ୍ଷନୁ ଅତକା ଛାତ୍ରଛାତ୍ରୀ ଉପକୃତ ହେବେ। ଇତାର ଛଡ଼ା ବାକି 11 ଅନୁମୋଦିତ ପ୍ରସ୍ତାବ ବାବଦେ ମୁଖ୍ୟ ଶାସନ ସଚିବ ଅନୁଗର ଗଣମାଧ୍ୟମକେ ସୂଚନା ଦେଇକରି କହିଛନ୍,
1: ବର୍ତ୍ତମାନ ଯାଏ ଆମ ପାଖରେ କେବଳ ଗୋଟିଏ ଡେଟା ସେଣ୍ଟର ଥିଲା। ସେହି ଡେଟା ସେଣ୍ଟରରେ ଆମର 39 ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟର 600 ଆପ୍ଲିକେସନ ସବୁ ସେଇଥିରେ ଥିଲା। ନିହାତି ଦରକାର ଥିଲା କି ଆମେ ଆଉ ଗୋଟେ ଡେଟା ସେଣ୍ଟର ନିର୍ମାଣ କରିବା। ସେଇଥିରେ ଜି ଟୁ ଜି, ଗଭର୍ଣ୍ଣମେଣ୍ଟ ଟୁ ଗଭର୍ଣ୍ଣମେଣ୍ଟ, ଗଭର୍ଣ୍ଣମେଣ୍ଟ ଟୁ ବିଜନେସ ଆଉ ଗଭର୍ଣ୍ଣମେଣ୍ଟ ଟୁ ସିଟିଜେନ୍, ଯେତେ ବି ଆମର ଆଇଟି ଇନିସିଏଟିଭ ଅଛି ସେଇଥିରେ ଆମେ ତାକୁ କରିବା।
0: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଗଲାକାଲିଠାରୁ ପହିଲା ଖେପ୍ ପୋଷଣ ଅଭିଯାନ ଓଜନ ଉତ୍ସବ 2026-27 ମୁଲିଛି। ଆଇବା 25 ତାରିଖ ତକ୍ ଚାଲବାର୍କେ ଥିବା ଇ ଅଭିଯାନ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରନ ଭିନ୍ ଭିନ୍ ସହଯୋଗୀ ବିଭାଗର ସହଭାଗିତାଥି ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଟି ଛୁଆମାନଙ୍କର ପୋଷଣର ସ୍ଥିତି ଚିହ୍ନଟ କରବାର ଉତ୍ରୁ ଜରୁରୀ ଚିକିତ୍ସା ଆଉ ଗୋଷ୍ଠୀ ସ୍ତରନ ସେମାନଙ୍କର ଯତ୍ନ ନିଆଯିବା, ବାଦ ପଡ଼ିଥିବା ଆଉ ଅପହଞ୍ଚ କି ଦୁର୍ଗମ ଇଲାକାର ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ଆକଳନକେ ସୁନିଶ୍ଚିତ କରାଯିବା। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କର ଅଧ୍ୟକ୍ଷତାଥି ଗଲାକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ଗୋଟିଏ ସର୍ବଦଳୀୟ ବୈଠକ ହୋଇଯାଇଛି। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରବା ବୋଲି ବୈଠକଟି ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ 2026ର ପରିଗଣନା ଫର୍ମ ବାଣ୍ଟବାର, ତାର ସଂଗ୍ରହ ଆଉ ଡିଜିଟାଇଜେସନ କାମର ସମୀକ୍ଷା କରାଯାଇଥିଲା। July 5-4 ତକ ଭୋଟର ତାଲିକାଥି ଥିବା ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରବା। ନୂଆ ନାଁ ଯୋଡ଼ବାର ଲାଗି ଫର୍ମ 6, ନାଁ କାଟବା ଲାଗି ଫର୍ମ 7 ଆଉ ସଂଶୋଧନ ଲାଗି ଫର୍ମ 8 ଜରିଆ ଆବେଦନ କରାଯାଇପାରିବ ବୋଲି ବୈଠକନୁ ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଇଷ୍ଠାନୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେଉଛି। ଏହି ପରୀକ୍ଷା 10 ତାରିଖ ତକ୍ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବାର ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ସକାଳର 9 ବଜେନୁ ପରୀକ୍ଷା ମୂଲ ହୋଇକରି 11:30 ବଜେ ତକ୍ ଚାଲବା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଆଇବା 4 ତାରିଖ ଥିବା ସମ୍ବଲପୁର ଗସ୍ତକେ ନଜରଟି ରଖିକରି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଆଉ ଆରକ୍ଷୀ ଅଧୀକ୍ଷକ ମୁକେଶ ବାବୁଙ୍କର ଅଧ୍ୟକ୍ଷତାଥି ହୋଇଥିବା ବୈଠକଟି ଜିଲ୍ଲାସ୍ତରର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ପହିଲା ସମଲେଶ୍ୱରୀ ମନ୍ଦିରର ଦର୍ଶନ କରବାର ଉତ୍ରୁ ରେମେଡ୍ ପଡ଼ିଆନ ହେବାର୍କେ ଥିବା ସଭାଥି ଯୋଗ ଦେବେ। ଏହି ଅବସରରେ ସେ ଜିଲ୍ଲାର ବହୁଟେ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ଗସ୍ତକେ ସୁରକୃତି ଶେଷ କରିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ଆଉ ପାର୍କିଂର ବ୍ୟବସ୍ଥା ବାବଦେ ବୈଠକଟି ବିସ୍ତୃତ ଆଲୋଚନା ହୋଇଥିଲା। 2026-27 ଶିକ୍ଷା ବଛର ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ପହିଲା ଖେପ୍ର 2 ନମ୍ବର ମେଧା ତାଲିକା ବାହାରବାରଟାକେ ସ୍ଥଗିତ ରଖାଯାଇଛି। ଆଜ୍ ଇ ମେଧା ତାଲିକା ବାହାରବାର ଲାଗି ଧାରିଜ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ତରଫରୁ ବଦଲା ଯାଇଥିବା ସମୟସୂଚୀ ଖୁବ୍ ଜଲ୍ଦି ସାମ୍ସ ୟୁଜି ଡିଗ୍ରୀ ପୋର୍ଟାଲଟି ବାହାର କରାଯିବା। ଏଥିଲାଗି ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ

ପାଞ୍ଚଟାରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତି, ଅପରାହ୍ନ 5:30 ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ, ସନ୍ଧ୍ୟା 6:10 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, ସନ୍ଧ୍ୟା 6:30 ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାର କାର୍ଯ୍ୟକାରିତା ପାଇଁ 5 ବର୍ଷରେ ପ୍ରାୟ 5,468 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506,90,00,000 ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2

0: କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ ଭେହିକିଲ୍ ପଲିସି 2021ର ଅବଧିକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251 କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା MSME ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ PMFME ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ MSME ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ, ଏଥିରେ ଶୁଣନ୍ତୁ ଆମାଶୟ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନକର।
2: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ। ଏହା ସାଧାରଣତଃ 2 ପ୍ରକାରର, ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଇଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାଲମୋନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷା ଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହାଛଡ଼ା ବର୍ଷା ଦିନେ ସନସନ୍ତିଆ ଜାଗା, ପଚାସଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତତନ୍ତ୍ରକୁ ସଂକ୍ରମଣ କରିଥାଏ ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯତ୍କୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ। ତାହାକୁ ଆମେ ଆମ ବି ଲିଭର୍ ଆବସେସ୍ ବୋଲି କହିଥାଉ।

0: ଏହା ଗୋଟିଏ ସାଙ୍ଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ, ତୋରାଣି, ପଇଡ଼ ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ORS ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ 1 ଲିଟର ପାଣିରେ 1 ପ୍ୟାକେଟ୍ ORS ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନକରି ଫୋପାଡ଼ି ଦେବା ଉଚିତ। ଏହି ORS ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର୍ ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯକୃତରେ ପୂଜ ହେଲେ ରୋଗୀକୁ ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାରର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସିରା ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲାପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ ମା' କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମାଶୟ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନଙ୍କର।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ. ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ. ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ. ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର. ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି. ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ. ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଏହାର ଅଗ୍ରଗତିର ସମୀକ୍ଷା କରାଯିବ. ଏହାଛଡ଼ା ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିବାର ସୁଯୋଗ ପାଇବେ. ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି. ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି. ଏହା ହେଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ. ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ଅର୍ଥନୈତିକ ସୁରକ୍ଷା

ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି ଏବଂ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ଲାଗି ଆଗ୍ରହୀ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଆଲୋଚନା ମାଧ୍ୟମରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ ଅଧିକ ସଶକ୍ତ ହୋଇପାରିବ। ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ଲାଗି ଶ୍ରୀ ମୋଦି ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଭିବିଜି ରାମଜୀ ଆଇନ 2025 ଆଜି ଆନ୍ଧ୍ରପ୍ରଦେଶରେ ଜାତୀୟ ଶୁଭାରମ୍ଭ କରାଯିବ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ବୁଲାଭାରିପଲ୍ଲେ ଅନ୍ତର୍ଗତ ମୁକାଭାରିପଲ୍ଲେ ଗ୍ରାମରେ ଏହି ଅବସରରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କର କାର୍ଯ୍ୟକାଳକୁ ସରକାର 1 ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଦ୍ୱାରା ଏହି ଅନୁମୋଦନ ପରେ ଶ୍ରୀ ମିଶ୍ରଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ July 14 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। 1999 ବ୍ୟାଚ୍ର ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ମିଶ୍ରଙ୍କର ବିଦେଶ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା 14 ସମାପ୍ତ ହେଉଛି। ସେ 2024 July 15 ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ମିଶ୍ରୀ ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ 2019 January 2021 December ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଭାରତର 3 ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ଡକ୍ଟର ମନମୋହନ ସିଂ ଏବଂ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ଦେଶରେ ପ୍ରଥମ ଥର ଲାଗି ଆନ୍ଧ୍ରପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟରୁ ହେଲିକପ୍ଟର ଉଡ଼ାଣ ଲାଗି ନିଜସ୍ୱ ପଏଣ୍ଟ ଇନ୍ ସ୍ପେସ୍ ବା ପିନ୍ସ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସାଟେଲାଇଟ୍ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଲ୍ୟାଣ୍ଡିଂ କରିବା ଲାଗି ପାରମ୍ପରିକ ବ୍ୟବସ୍ଥା ନଥିବା ହେଲିପୋର୍ଟଗୁଡ଼ିକରେ ସୁରକ୍ଷିତ ଉଡ଼ାଣ ଲାଗି ଏହି ବ୍ୟବସ୍ଥା ସହାୟକ ହୋଇଥାଏ। ଦେଶର ସମସ୍ତ ପ୍ରକାର ପାଗରେ ସୁରକ୍ଷିତ ହେଲିକପ୍ଟର ଉଡ଼ାଣ ସହିତ ଏହାର ପରିଚାଳନାଗତ ଦକ୍ଷତା ଅଧିକ ସଶକ୍ତ କରିବା ଦିଗରେ ଏହି ସଫଳତା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି। ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ବିକଶିତ କରାଯାଇଥିବା ଏହି ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁରୀ କରାଯାଇଛି। ଭେନେଜୁଏଲାରେ ଭୂମିକମ୍ପ ଜନିତ

0: ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି ପାଇଛି। ଏଥିସହିତ 11,000 ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ସେଠାକାର ଜାତୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରାୟ 13,000 ଉର୍ଦ୍ଧ୍ୱ ଲୋକ ନିଜର ବାସସ୍ଥାନ ହରାଇଛନ୍ତି, ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7-ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଭେନେଜୁଏଲାରେ ଗତମାସ 25 ତାରିଖରେ 2 ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଓ 7.5 ଥିବା ଜଣାଯାଇଛି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଜଳ ଜାମ୍ମୁର ଭଗବତୀନଗର ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ବେଲଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ବେଲଜିୟମ୍ ସେନେଗାଲକୁ ଅତିରିକ୍ତ ସମୟରେ 3-2 ଗୋଲ୍ରେ ପରାସ୍ତ କରିଛି। ସେହିଭଳି ଇଂଲଣ୍ଡ କଙ୍ଗୋକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା 6 ତାରିଖରେ ମେକ୍ସିକୋକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଏବଂ ଫ୍ରାନ୍ସ ସ୍ୱିଡେନକୁ 3-0 ଗୋଲ୍ରେ ପରାସ୍ତ କରିଥିବା ବେଳେ ଆଇଭରି କୋଷ୍ଟ ନରୱେ ନିକଟରୁ 2-1 ଗୋଲ୍ରେ ପରାସ୍ତ ହୋଇଛି। ଇଂଲଣ୍ଡର ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଗତକାଲି ଅନୁଷ୍ଠିତ ଭାରତ ଇଂଲଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଲାଗି ବାଧାପ୍ରାପ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 199 ରନ୍ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 47 ବଲ୍ରୁ ସର୍ବାଧିକ 68 ରନ୍ କରିଥିବା ବେଳେ ଓପନର ଅଭିଷେକ ଶର୍ମା 69 ରନ୍ କରିଥିଲେ। ସେହିଭଳି ଶିବମ ଦୁବେ 42 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ ମହମ୍ମଦ 3 ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଇଂଲଣ୍ଡ ଦଳ ବ୍ୟାଟିଂ କରିପାରିନଥିଲା। ଆସନ୍ତା ଶନିବାର ଦିନ ଉଭୟ ଦଳ ଦ୍ୱିତୀୟ ଆନ୍ତର୍ଜାତିକ T20 ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଆସନ୍ତା 25 ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ କୋଲକାତା, ରାଞ୍ଚି, ଇମ୍ଫାଲ, ଶିଲଂ ଓ ଗୌହାଟୀରେ ଅନୁଷ୍ଠିତ ହେବ। ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ କୋଲକାତାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ୍, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ସମ୍ବାଦ ଶେଷ ହେଲା।
1: ଶ୍ରୋତାନ୍ତ ଏତେବେଳ ପର୍ଯ୍ୟନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଝୁମ୍ ତାନାନା କାର୍ଯ୍ୟକ୍ରମ। ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ ସୁରେଶ ୱାଡେକରଙ୍କ କଣ୍ଠରୁ।

0: ଆପଣ ବି ଚାହୁଁଛନ୍ତି କି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ,
1: ତେବେ ଯୋଗାଯୋଗ କରନ୍ତୁ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ଶ୍ରୀ ଦୟାସାଗର ରାଉତଙ୍କୁ।
0: ଯୋଗାଯୋଗ ନମ୍ବର 6371500092।
1: ଆଜ୍ଞା ହଁ, 6371500092।
2: ଶ୍ରୋତାମାନେ ଶୁଣୁଛନ୍ତି ଝୁମ୍ ତାନାନା କାର୍ଯ୍ୟକ୍ରମରେ ଶୁଣୁଛନ୍ତି ସୁରେଶ ବାଡେକରଙ୍କ କଣ୍ଠରୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଝୁମ୍ ତାନାନା କାର୍ଯ୍ୟକ୍ରମରେ ଥର ଶୁଣିବା ତପୁ ମିଶ୍ରଙ୍କ କଣ୍ଠରୁ।

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ମହାସ୍ନାନ ଉତ୍ସବ ଓ ଗଜାନନ ବେଶ ପର୍ବ ସରିବା ପରେ ତିନି ଠାକୁର ପହଣ୍ଡି ବିଜେ ହୋଇ କଳାହାଟ ଦ୍ୱାରଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ସମୟରେ ଠାକୁରମାନେ ଅଣସର ତାଟି ନିର୍ମିତ ଗୃହରେ ରୁହନ୍ତି। ଏହାକୁ ଅଣସର ଗୁମୁଟି କୁହାଯାଏ। ଅଣସରର ଐତିହ୍ୟ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ପ୍ରାପ୍ତ ହୋଇ 15 ଦିନ ଧରି ଗୁପ୍ତରେ ବିଗ୍ରହ ନିର୍ମାଣ କରିଥିଲେ।

0: ବିଗ୍ରହମାନେ ଅଣସର ଗୃହରେ ଅବସ୍ଥାନ କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ଚିତ୍ରକରମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଟି ଦେବତା ପୂଜା ପାଇଥାନ୍ତି। ଶେଷଦେବ ବଡ଼ ଠାକୁରଙ୍କ ବାଡ଼ରେ ରାମକୃଷ୍ଣ ନୃସିଂହଙ୍କର, ଭୁବନେଶ୍ୱରୀଙ୍କ ବାଡ଼ରେ ଶ୍ରୀଦେବୀ ଓ ଭୂଦେବୀ, ମହାନାରାୟଣଙ୍କ ବାଡ଼ରେ ଦୋଳଗୋବିନ୍ଦ ଓ ମଦନ ମୋହନଙ୍କ ସ୍ଥାପନା ହୋଇଥାଏ। ଚିତ୍ର ତ୍ରିମୂର୍ତ୍ତି ଓ ସପ୍ତମୂର୍ତ୍ତିଙ୍କୁ ମିଶାଇ ଦଶାବତାର ବୋଲି କୁହାଯାଏ। ସ୍ନାନ ପୂର୍ଣ୍ଣିମା ପରଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ବିଜନତାରେ ବାସ କରୁଥିବା ଠାକୁରମାନଙ୍କର ସେବା ଓ ପୂଜାନୀତି ଭିନ୍ନ ପ୍ରକାରର। ତେବେ କ'ଣ କ'ଣ ସେ ସେବା ଓ ପୂଜାର ପରମ୍ପରା, ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଏଇ ଅଣବସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯେଉଁଟା

କି ଭିତର କାଠର ପାଖରେ ଅଣବସ୍ତ୍ର ପିଣ୍ଡିରେ ରହିବା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ବର୍ଷ ତମାମ ଲାଗି ହୋଇଥିବା ସୁନା ଚିତା ରାହୁରେଖା ଏକୁ ଓଲାରି ଭଣ୍ଡାର ମେକଅପ୍ ଏବଂ ତଡ଼ୌକରଣଙ୍କର ଜିମା ମଣତି ଦିଅନ୍ତି। ଏ ହେଉଛି ସେଦିନର କାର୍ଯ୍ୟ। ସାରଣ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏଁ ଏହି ଅଣବସର ନୀତି 15 ଦିନ ଚାଲିଥାଏ ଏବଂ ନବକଳବଳ ସମୟରେ ଏହାର ସମୟ 45 ଦିନ ଥିବାରୁ ଏକୁ ମହା ଅଣବସର ମଧ୍ୟ କୁହାଯାଏ। ଏହି ଅଣବସର ଘରେ କୋଠସୁଆଁ ସେବକମାନେ ଅଣବସର ପିଣ୍ଡିକୁ ଚାରିପଟେ ବାଉଁଶ ତାଟି ଦ୍ୱାରା ଘୋଡ଼ାଇ ଦିଅନ୍ତି। କେବଳ ଧୁକୁଡ଼ି ଦ୍ୱାର ମାନେ ମୁକ୍ତିମଣ୍ଡପ ସାମ୍ନାର ଗେଟ୍ରେ ଚୋରା ବାଟ ଥାଏ। ଅଣବସ ଭିତରକୁ କେବଳ ଦୈତାପତି ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ସମୟରେ ଠାକୁରମାନେ ଏକ ବସ୍ତ୍ର ପରିଧାନ କରୁଥିବାରୁ ଦୈତାପତି ସେବାୟତମାନେ ମଧ୍ୟ ସେବା କରିବାକୁ ଏକ ବସ୍ତ୍ର ପରିଧାନ କରି ଠାକୁରଙ୍କ ନିକଟକୁ ଯାଆନ୍ତି।

0: ଦଇତା ମାନେ ପତ୍ର ପୁଷ୍ପ ଫଳମୂଳ ଓ ପଣା ପାଣି ଦ୍ୱାରା ଦେବତାମାନଙ୍କୁ ଆରାଧନା କରିଥାନ୍ତି। ଏହି ସମୟରେ ଠାକୁରମାନଙ୍କଠାରେ ଲାଗି ହେଉଥିବା ଅଣସର ପଣା ପ୍ରସିଦ୍ଧ। ରାଘବ ଦାସ ମଠରୁ ଆସିଥିବା ଧୁଆ ମୁଗ ଓ ପଣସ ଠାକୁରମାନଙ୍କଠାରେ ଲାଗି ହୁଏ। ଏହାକୁ ମୈଲମ ଭୋଗ ବା ଅଣସର ଚକଟା ଭୋଗ କୁହାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ଦିନ ରାତିଠାରୁ ଅଣସର ଆରମ୍ଭ କରାଯାଏ। ଯେହେତୁ ଠାକୁରମାନେ ବିଳମ୍ବ ରାତିରେ ଯାଉଛନ୍ତି, ଅଣବସରର ଏକ ଦିନ ଖଲର ହୋଇଯାଉଛି ସମୟ ଅଭାବରୁ, କିନ୍ତୁ ଅଣବସରର ପନ୍ଦର ଦିନ ସେହି ଦିନଠାରୁ ରାତ୍ରରୁ ଆରମ୍ଭ ହୁଏ। ଅଣବସରର ଦ୍ୱିତୀୟ ଦିନ ଓଦା ଲୁଗା ଠାକୁରମାନଙ୍କର ଯେଉଁ ସେନାପଟା ଲାଗି ହୋଇ ପହଣ୍ଡି ବିଜେ କରି ରତ୍ନ ସିଂହାସନରୁ ସ୍ନାନବେଦିକି ଯାଇଥାନ୍ତି, ଯେଉଁ ସେନାପଟାର ଓଦା ଲୁଗା ଗୁଡ଼ିକ ଦ୍ୱିତୀୟ ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଭିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ ମଠର ମାଟି ତଳେ ପୋତାଏ ହୋଇ ରହିଥାଏ। ତା ଦେହରେ ରାଶି ତେଲ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତିମାନେ ତାକୁ ଶିରଙ୍ଗରେ ଲଗାନ୍ତି। ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

0: ନବମୀ ଦିନ ରାଶି ତୈଳ ଓ ଝୁଣା ଲେପନ କରାଯାଏ, ଏହାକୁ ମସୃଣ ଲେପ କୁହାଯାଏ। ଦଶମୀ ଦିନ ତିନୋଟି ଚକାରେ ତ୍ରିମୂର୍ତ୍ତିଙ୍କୁ ବିଜେ କରାଯାଏ, ଏହାକୁ ଚକା ବିଜେ କୁହାଯାଏ। ଏହି ଦିନ କସ୍ତୁରୀ, କୁଙ୍କୁମ ଓ ଚନ୍ଦନ ଲେପନ କରାଯାଏ। ତ୍ରୟୋଦଶୀ ଦିନ ବିଗ୍ରହମାନଙ୍କଠାରେ ଘଣା ପାଠ ଓ ଖଡ଼ି ଲାଗି କରାଯାଏ, ଏହାକୁ ଘଣା ଲାଗି ଓ ଖଡ଼ି ଲାଗି କୁହାଯାଏ। ଏହି ଦିନ ବିଗ୍ରହମାନଙ୍କୁ ରଞ୍ଜିତ କରି ଚିତ୍ର ବିଚିତ୍ର କରାଯାଏ। ଏହି ଦିନ ରାତ୍ରରେ ଓଢ଼ା ଲାଗି ହୁଏ। ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନ ଦତ୍ତ ଖଟଣୀ ନିଯୋଗ ଚିତ୍ର କାର୍ଯ୍ୟ କରିଥାନ୍ତି। ଏହାପରେ ନୂତନ ବସ୍ତ୍ର ଓ ତୁଳାରେ ନିର୍ମିତ ଗୋଲ ତକିଆ ଉପରେ ବିଗ୍ରହମାନେ ବିଜେ କରିଥାନ୍ତି, ଏହାକୁ ଚକା ଅସରପ ଲାଗି କୁହାଯାଏ। ଏହି ନୀତି ଅଣସରକାଳୀନ ଶେଷ ନୀତି।
1: ଷଷ୍ଠୀ ତିଥି ଠାରୁ ନବମ

ତିଥି ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି କରାଯାଏ। ଇଏ ହେଉଛି ଝୁଣାରେ ଆମର ଅଣସରର ସୁଦୁଶୁଆର ସେବାୟତ ଅଛନ୍ତି, ସେମାନେ ଅଣସର ଘରେ ତାଙ୍କର ଝୁଣା ବାଟି ଓଷ ତିଆରି ଆଣିକି ଦୈତାପତି ସେବକମାନଙ୍କୁ ଦିଅନ୍ତି। ଏହା ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ କରାଯାଏ। ଦଶମୀ ଦିନ ଠାକୁରଙ୍କୁ ଚକା ବିଜେ କରାଯାଏ ଏବଂ ଦଶମୀ ଦିନ ଦଶମୂଳ ମଧ୍ୟ ଆପଣଙ୍କର ବୈଦ୍ୟ ସେବାୟତମାନଙ୍କ ଠାରୁ ମନ୍ଦିରକୁ ଆସେ ଏହି ଦଶମୂଳ। ଏକାଦଶୀ ଦିନ ଚନ୍ଦନ ଲାଗି ସର୍ବାଙ୍ଗ ହୁଏ। ସର୍ବାଙ୍ଗ ଲାଗି ହେଇସାରିଲା ପରେ ଦଶମୂଳ ପଞ୍ଚନ ଭୋଗ କରାଯାଏ ଏବଂ ଦଶମୀ ପର୍ଯ୍ୟନ୍ତ ଠାକୁରମାନେ ଏକ ବସ୍ତ୍ର ମାନେ ଧଳା ବସ୍ତ୍ର ପିନ୍ଧନ୍ତି ଏବଂ ଧଳା ଫୁଲ ବ୍ୟବହାର କରାଯାଏ। ଦ୍ୱାଦଶୀ ଦିନ ହେଉଛି ରାଜପ୍ରସାଦ। ଠାକୁରର ଶିରଙ୍ଗରୁ ବାହାରିଥିବା ଶିରଙ୍ଗ ଫିଟା, ଯେଉଁ ଚତୁର୍ଥୀ ତିଥିରେ ଯେଉଁ ଚନ୍ଦନ କରାଳ ସବୁ ଠାକୁରଙ୍କ ଦେହରୁ ବାହାରିଥାଏ, ତାହା ଚତୁର୍ଦ୍ଦଶୀ ଦିନ ଭଣ୍ଡ ମାନେ ସକାଳ ଧୂପ ପରେ ଯେଉଁ ଭୋଗମଣ୍ଡପ ଭୋଗ ହୁଏ, ତାପରେ ତିନି ବାଡ଼ର ବାଡ଼ଗ୍ରାହୀମାନେ ସେବାୟତମାନେ ଠାକୁରଙ୍କ ପାଖକୁ ରୂପା ଥାଳି ନେଇ ସେଥିରେ ସଜ୍ଜିତ ଭାବରେ ଚନ୍ଦନ କରାଳ ଆଣି ପଟୁଆରରେ ପ୍ରଧାନୀ ଏବଂ ତଳୁଛମା ପାତ୍ରଙ୍କର ହାତ ପୈଠରେ ତାକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ଦେଇ ରାଜପ୍ରସାଦକୁ ବିଜେ କରାନ୍ତି। ତ୍ରୟୋଦଶୀ ଦିନ ଘଣା ଲାଗି କରାଯାଏ ଠାକୁରଙ୍କର ଏଇ ଯେଉଁ ଶିରଙ୍ଗର। ପ୍ରତ୍ୟେକ ବର୍ଷ ଜଣେ ଜଣେ ଠାକୁରଙ୍କର ଘଣା ଲାଗି, ଯଦି ଏଇ ବର୍ଷ ଜଗନ୍ନାଥଙ୍କର କରାଗଲା, ତା ପରବର୍ଷ ଆପଣଙ୍କର ବଳଦେବ ଠାକୁରଙ୍କର ଘଣା ଲାଗି କରାଯାଏ। ଏହିପରି ଠାକୁରଙ୍କ ଶିରଙ୍ଗର ବାଇଶ ହାତର ପାଟ ଡୋରି ଠାକୁରଙ୍କ ପେଟରେ ଲାଗି କରାଯାଏ ଏବଂ ଶିରଙ୍ଗ ମୁଦା ଯାଏ ଏବଂ ଶିରଙ୍ଗରେ ଯେଉଁ ଧଳା ଏ ଯେଉଁ କନାଟି ମୁହଁରୁ କଢ଼ା ଯାଇଥାଏ, ତାକୁ ମଧ୍ୟ ଖଳି ପ୍ରସାଦରେ ଆବରୋଧ କରାଯାଏ। ସେହି ଖଳି ପ୍ରସାଦ ଯେପରି ଭାବରେ ରାଜପ୍ରସାଦ ରଜନହରକୁ ବିଜେ କରନ୍ତି, ସେହିପରି ଭାବରେ ମଧ୍ୟ ଖଳିପ୍ରସାଦ ଦତ୍ତମହାପାତ୍ର ସେବାୟତ ଏବଂ ଦୈତାପତିମାନେ ଠାକୁରଙ୍କର ଏକାଦଶୀରେ ଲାଗିଥିବା ମାଳ ଫୁଲ ନେଇ ଶ୍ରୀନଗର ଅଭିମୁଖେ ଭୋଗମଣ୍ଡପ ପରେ ବିଜେ କରନ୍ତି।

ଚତୁର୍ଦ୍ଦଶୀ ଦିନ ବନକଲାଗି କରାଯାଏ। ଏହି ବନକଲାଗି ଆମର ଦତ୍ତ ମହାପାତ୍ର ସେବାୟତମାନେ ଠାକୁରମାନଙ୍କୁ ବନକଲାଗି କରନ୍ତି ଏବଂ ଅମାବାସ୍ୟା ଦିନ ଭୋରୁ ଠାକୁରମାନଙ୍କର ଯେଉଁ ଦଶ ଅବତାର ମୂର୍ତ୍ତି ଠାକୁରଙ୍କ ସାମ୍ନାରେ ବସିଥାନ୍ତି ସେଇ ଦଶ ଅବତାର ମୂର୍ତ୍ତିଙ୍କର ମଙ୍ଗଳାରତୀ ଏବଂ ଅବକାଶ ସରିବା ପରେ ଭିତରେ ଦୈତାପତି ସେବାୟତମାନେ ଜଗନ୍ନାଥଙ୍କୁ ଚକା ଆପସର ମସ୍ତକରେ ତକିଆ ଏବଂ ତଳେ ତକିଆ ଉପରେ ବସାଇବା ପରେ ତାକୁ ଚକା ଆପସର କୁହାଯାଏ। ଚକା ଆପସର ପରେ ଭିତର ତାଟି ଖୋଲାଯାଏ, ତାପରେ ନବଯୌବନ ଦର୍ଶନ କରାଯାଏ।

ସ୍ନାନବେଦୀରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଏବେ ଲୌକିକ ମତରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଳତାଟି ଭିତରେ ସେମାନଙ୍କର ଉପଚାର ଓ ସେବା ଶୁଶ୍ରୂଷା କରାଯାଉଛି। ଭକ୍ତମାନେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଉନାହାନ୍ତି। ତେବେ ଦେବାଧିଦେବ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ଲାଗି ନୀଳଗିରି ବଦଳରେ ଏବେ ଭକ୍ତଙ୍କ ଭିଡ଼ ଜମୁଛି ବ୍ରହ୍ମଗିରିରେ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚତୁର୍ଭୁଜ ବ୍ରହ୍ମନାରାୟଣ ମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ସ୍ୱୟଂ ବ୍ରହ୍ମା ହିଁ ଏଠାରେ ତପସ୍ୟା କରିବା ସହ ଏହି ଦିବ୍ୟ ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା ଗୋପ୍ୟ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଦୁଃଖିତ ହେବାରୁ ପୁରୀରୁ ପଶ୍ଚିମ ଦିଗରେ କିଛି ବାଟ ଯାଇ ଚତୁର୍ଦ୍ଧା ମୂର୍ତ୍ତି

ବିଷ୍ଣୁଙ୍କ ଦର୍ଶନ ମିଳିବ ବୋଲି ଶୂନ୍ୟବାଣୀ ହେବାରୁ ସେ ବ୍ରହ୍ମାଗିରି ଯାଇଥିଲେ। ସେଠାରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଚୈତନ୍ୟଙ୍କ ଆଗମନ ପରେ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ବେଶ ପ୍ରସିଦ୍ଧି ଅର୍ଜନ କରିଛି। ଅଲାରନାଥଙ୍କ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରି ଭୋଗ। ତେଣୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ ସହିତ କ୍ଷୀରି ଭୋଗ ଅର୍ପଣ କରୁଛନ୍ତି। ଅଣସର 15 ଦିନ ସମୟରେ ଏଠାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଭୋର 4ଟାରେ ମନ୍ଦିର ଦ୍ୱାର ଖୋଲାଯାଇ 6ଟା ସୁଦ୍ଧା ଅବକାଶ ଶେଷ ହେବା ପରେ ସକାଳ 7ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଅପରାହ୍ନ 2ଟାରେ ପ୍ରଭୁଙ୍କର ସ୍ୱତନ୍ତ୍ର କ୍ଷୀରିଧୂପ ଅନୁଷ୍ଠିତ ହେଉଛି। 2:30ଟାରେ ପ୍ରଭୁଙ୍କର ପହୁଡ଼ ହେବା ପରେ ପୁଣି ସର୍ବସାଧାରଣ ଦର୍ଶନ କରିପାରୁଛନ୍ତି। 6ଟାରେ ଆଳତି ପରେ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଦର୍ଶନ ଓ ତାପରେ ସନ୍ଧ୍ୟାଧୂପ ବଡ଼ସିଂହାର ଆଦି ନୀତି କରାଯାଉଛି।

ଶ୍ରୋତାଙ୍କୁ ଏତେବେଳ ପର୍ଯ୍ୟନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ପ୍ରଚାର କରୁଛୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଖଡ଼ିଆ ଗୀତ। ପରିବେଷଣ କରିଛନ୍ତି ସିଲଭରିସ୍ ବିଲୁଙ୍ଗ ଏବଂ ସାଥୀମାନେ।

ଶ୍ରୋତାନ୍ଦୁ ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଖଡ଼ିଆ ଗୀତ ପରିବେଷଣ କଲେ ସିଲଭରିୟସ୍ ବେଲୁଙ୍ଗ ଏବଂ ସାଥୀମାନେ। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଶ୍ରୋତାଙ୍କୁ ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆମ ଗୀତ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ। ଶାନ୍ ଏବଂ ତପୁ ମିଶ୍ରଙ୍କ କଣ୍ଠରେ ନିଜାମଙ୍କ ରଚନା, ସଙ୍ଗୀତ ଅଭିଜିତ ମଜୁମଦାର। କଥାଚିତ୍ର ଲଭ୍ ମାଷ୍ଟର।

0: ଆପଣ ବି ଚାହୁଁଛନ୍ତି କି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ,
1: ତେବେ ଯୋଗାଯୋଗ କରନ୍ତୁ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ଶ୍ରୀ ଦୟାସାଗର ରାଉତଙ୍କୁ।
0: ଯୋଗାଯୋଗ ନମ୍ବର 6371500092।
1: ଆଜ୍ଞା ହଁ, 6371500092।
2: କାର୍ଯ୍ୟକ୍ରମରେ ଏଥର ଶୁଣିବା ଅରୁଣ ମନ୍ତ୍ରୀଙ୍କ ରଚନାରୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ।

ଶ୍ରୋତାମାନେ ଶୁଣିଲେ ଶରିନ୍ ଏବଂ ନିବେଦିତାଙ୍କ କଣ୍ଠରେ କଥାଚିତ୍ର ଥିଲା ଅଭିମନ୍ୟୁ। ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆମ ଗୀତ। କାର୍ଯ୍ୟକ୍ରମରେ ଏଥର ଶୁଣିବା ତପୁ ମିଶ୍ର ଏବଂ ଶରତ ନାୟକଙ୍କ କଣ୍ଠରେ କଥାଚିତ୍ର ଚକା ଚକା ଭଉଁରୀ।

শ্রোতাবন্ধু, শুনিলে শরীন এবং ডালিয়া চক্রবর্তীঙ্ক কণ্ঠরে কথাচিত্র থিলা କ୍ରିମିନାଲ। শ্রোতাମାନେ শুণୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆମ ଗୀତ। କାର୍ଯ୍ୟକ୍ରମରେ ଏଥର ଶୁଣିବା ବାବୁଲ ସୁପ୍ରିୟଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନା କଥାଚିତ୍ର ଦିୱାନା।

ସୁନାପୁଅ ଆସନ୍ତୁ ଶୁଣିବା ଏହି ଫିଲ୍ମର ଗୀତ। ଗୀତଟିରେ କଣ୍ଠଦାନ କରିଛନ୍ତି ବିଭୁ କିଶୋର ଏବଂ ପମ୍ମି।

ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗୀତଟିରେ କଣ୍ଠଦାନ କରିଛନ୍ତି ମଧୁବାଲା ଏବଂ ଚିତ୍ର ଭାନୁ। କଥାଚିତ୍ର ମାଇ ଫର୍ଷ୍ଟ ଲଭ୍।

ଶ୍ରୋତାବନ୍ଧୁ, ଏହି ଗୀତ ସହିତ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆମ ଗୀତ। ଶ୍ରୋତାମାନେ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6।

ଶ୍ରୋତାନ୍ତୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ. ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର. ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ

ଭବିଷ୍ୟନିଧି ପାଣ୍ଠି ଯୋଜନା 2026 ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ପରାସ୍ତ କଲା ଆମେରିକା। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ଅଂଶଗ୍ରହଣ କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ସମୀକ୍ଷା କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଏବଂ ବୈଷୟିକ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଜାପାନ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ। ଭାରତକୁ 3 ଦିନିଆ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ତାକାଇଚି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହା ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ପ୍ରକାର ଗୁରୁତ୍ୱପୂର୍ଣ୍ଣ। ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି, ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତ ଏବଂ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ଯୋଜନା 2026 କାର୍ଯ୍ୟକାରୀ ହୋଇଛି। ଇପିଏଫ୍ ଯୋଜନା 1952 ପରିବର୍ତ୍ତେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଗତ 29 ତାରିଖରେ ପ୍ରକାଶିତ ହୋଇଛି। ଡିଜିଟାଲ୍ ଅନୁପାଳନକୁ ସଶକ୍ତ କରିବା ସହିତ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଏବଂ ନୂତନ ଶ୍ରମ କୋଡ୍ ସହିତ ସମନ୍ୱୟ ମାଧ୍ୟମରେ ଭବିଷ୍ୟନିଧି ପାଣ୍ଠି ଢାଞ୍ଚାକୁ କାର୍ଯ୍ୟକ୍ଷମ କରିବାରେ ଏହି ନୂତନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନା ଅନୁଯାୟୀ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କଠାରୁ ମଜୁରୀର 12% ଇପିଏଫ୍ ପାଣ୍ଠିରେ ଜମା କରିବା ଅପରିବର୍ତ୍ତିତ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ପ୍ରତିଷ୍ଠାନଗୁଡ଼ିକରେ ପୂର୍ବଭଳି 10% ହାର ଜାରି ରହିବ। ତେବେ ଯୋଜନା ଅଧୀନରେ ଇପିଏଫ୍ ସଦସ୍ୟ ଚିକିତ୍ସା, ଶିକ୍ଷା, ବିବାହ, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କେତେକ ମୌଳିକ ଆବଶ୍ୟକତା ପାଇଁ ପାଣ୍ଠି ଉଠାଇ ପାରିବେ। ତେବେ ସର୍ବନିମ୍ନ ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସର୍ତ୍ତାବଳୀ ଆଧାରରେ ଏହି ପାଣ୍ଠି ଉଠାଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଯୋଜନାରେ ଉଲ୍ଲେଖ ରହିଛି। ଇପିଏଫ୍ ଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ପାଣ୍ଠି ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ୟାପକ ସମ୍ମିଳନୀ ଆୟୋଜନ ସଂକ୍ରାନ୍ତ ଭାରତର ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ ମିଳିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ପ୍ରସ୍ତୁତ ନଥିବାରୁ ବିଶ୍ୱ ଆତଙ୍କବାଦ ବିରୋଧୀ ପ୍ରୟାସ ଦୁର୍ବଳ ହେଉଥିବା ପରିଷଦ ବୈଠକରେ ଅଂଶଗ୍ରହଣକାରୀ ସବୁ ରାଷ୍ଟ୍ର ସହମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ ନୁହେଁ ବୋଲି ଶ୍ରୀ ହରିଶ କହିଛନ୍ତି। ଆତଙ୍କବାଦୀ, ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଦାୟୀ କରାଯିବା ଉପରେ ଶ୍ରୀ ହରିଶ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ ନିରୋଧ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ, ବିଚାର ଏବଂ ପ୍ରତ୍ୟର୍ପଣକୁ ଏହି ସମ୍ମିଳନୀ ମଜବୁତ କରିବ ବୋଲି ଆଶା କରାଯାଉଛି। ଭାରତର ପ୍ରସ୍ତାବ 140 ଭୋଟ୍ରେ ସମର୍ଥନ ସହ ଗୃହୀତ ହୋଇଥିବା ଶ୍ରୀ ହରିଶ ସୂଚନା ଦେଇଛନ୍ତି। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜି ଉଦ୍ଯାପିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଉଦ୍ଯାପନୀ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିଟାଲ୍ ପ୍ରଶାସନ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଆଜି 3 ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। କେନ୍ଦ୍ର ଓ ରାଜ୍ୟ ବରିଷ୍ଠ ଅଧିକାରୀ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧି ଏହି ଅଧିବେଶନଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି।

0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବେଙ୍ଗାଲୁରୁର ଦକ୍ଷିଣ ତାଲୁକ ଅନ୍ତର୍ଗତ ଏକ ପଥର ଖଣିରେ ଦୁର୍ଘଟଣା ଘଟିବାରୁ ସାତ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମାଡ଼ପାଟଣା ଗାଁର କାବେରୀ କ୍ରସର ପଥର ଖଣିରେ ଏକ ବଡ଼ ପଥର ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖଣିର ଉପର ଭାଗରେ ଏକ ପଥରଟିକୁ ଘୁଞ୍ଚାଇବା ସମୟରେ ଏହା ଖସିଯାଇ ଖଣି ଖାତରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ମୃତକ ଶ୍ରମିକଙ୍କ ଘର ବିହାର, ମଧ୍ୟପ୍ରଦେଶ ଏବଂ ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଖଣି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବା ଖଣି ମାଲିକ ବିଫଳ ହୋଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଶ୍ରୀ ମୋଦି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଜାମ୍ମୁର ଭଗବତୀନଗର ଯାତ୍ରୀ ନିବାସ ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ 4822 ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୋନୁଆ ପହଲଗାମ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। ଦେଶର ବିଭିନ୍ନ ପ୍ରାନ୍ତରୁ ତୀର୍ଥଯାତ୍ରୀ ଜାମ୍ମୁରେ ଆସି ପହଞ୍ଚୁଛନ୍ତି। ବାଲତାଲ ପଥ ଦେଇ 2312 ଜଣ ଏବଂ ପହଲଗାମ ପଥ ଦେଇ 2510 ଜଣ ତୀର୍ଥଯାତ୍ରୀ ଯାତ୍ରା କରିବେ। ପ୍ରଥମ ଦଳରେ 3707 ଜଣ ପୁରୁଷ, 816 ଜଣ ମହିଳା, 16 ଜଣ ଶିଶୁ, 246 ଜଣ ସାଧୁ ଏବଂ 37 ଜଣ ସାଧ୍ୱୀ ରହିଛନ୍ତି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ଫଳରେ 13 ଜଣଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର ଆବାସକ କୋଠାଗୁଡ଼ିକ ଉପରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଭ୍ ସହରର କେତେକ ସ୍ଥାନରେ ଗତ ରାତିରେ ଅନେକ ବିସ୍ଫୋରଣ ଘଟିଛି। ସମଗ୍ର ସହରରେ ବିମାନ ଆକ୍ରମଣ ଜନିତ ସାଇରନ୍ ବାଜିଥିଲା, ଫଳରେ ବହୁ ଲୋକ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। କିଭ୍ର ମେୟର ଭିଟାଲି କ୍ଲିଟକ୍ସକୋ କହିଛନ୍ତି ଏକ ହୋଟେଲର ଛାତରେ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଥିଲା। ସପ୍ତାହର ପ୍ରାରମ୍ଭରେ ୟୁକ୍ରେନ୍ ପକ୍ଷରୁ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ ଜବାବରେ ରୁଷିଆ ପକ୍ଷରୁ ଏଭଳି ଘନ ଘନ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସହ ଆୟୋଜକ ଆମେରିକା ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଆମେରିକା ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଆମେରିକା ରାଉଣ୍ଡ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତକାଲିର ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ର ବିଜେତା ଅଷ୍ଟ୍ରେଲିଆକୁ ଫାଇନାଲ୍ରେ ଭେଟିବ। ଆସନ୍ତା 5 ତାରିଖରେ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ସମସ୍ତ ଅଞ୍ଚଳ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଆଜି କେତେକ ଅଞ୍ଚଳରେ ବର୍ଷା ହେବା ସହ ଆକାଶ ମେଘୁଆ ରହିଛି। ପ୍ରବଳ ବର୍ଷା ହେବା ନେଇ ପଶ୍ଚିମ ଏବଂ ମଧ୍ୟ ଭାରତୀୟ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026। ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କଲା ଆମେରିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds annual summit level talks with his Japanese counterpart Sanae Takaichi in New Delhi. Both countries signed several agreements, including in economic

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଆଧୁନିକ, ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ହମାରି ଓଡ଼ିଶା ସରକାର କା ଜୋ ଇପିକଲ ଅର୍ UAE କେ ସବସେ ବଡେ ବିଜନେସ ଗ୍ରୁପ IHC କେ ବିଚ ଏକ ଐତିହାସିକ MOU ସାଇନ ହୁଆ ହେ। ଓଡ଼ିଶା ମେ ଏକ ଆଲୁମିନିୟମ ପ୍ରୋଜେକ୍ଟ ପ୍ରତିଷ୍ଠା କରନେ କେ ଲିଏ ଓ MOU ସାଇନ କିଆ ଗିଆ ହେ। ୟାନି 1,00,000 ରୁପୈ ସେ ଅଧିକ କା ନିବେଶ ହମାରା ଓଡ଼ିଶା ମେ ଓ ନିବେଶ ହୋନେ ଜା ରହା ହେ।
0: ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ବକ୍ସାଇଟ୍ ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ କରନ୍ ଆଦାନୀ ଉପସ୍ଥିତ ଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251 କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଆପାତକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ 36 ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆସନ୍ତା 18 ତାରିଖରେ ବୈଷୟିକ ଯାଞ୍ଚ କରାଯିବ।

0: ଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦସ୍ୟମାନେ ମିଳିତ ଭାବେ ଏହି କାର୍ଯ୍ୟ କରିବେ। ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଏଏସ୍ଆଇକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପ୍ରତିବର୍ଷ ରଥଯାତ୍ରା ପରେ ଗର୍ଭଗୃହ ଖାଲି ରହିଥିବାରୁ ଏହାର ଆବଶ୍ୟକୀୟ ମରାମତି ପାଇଁ ଏହି ଯାଞ୍ଚ କରାଯାଇଥାଏ। ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ କମିଟିର ସୁପାରିଶ କ୍ରମେ ନୀଳାଦ୍ରି ବିଜେ ପୂର୍ବରୁ ଆବଶ୍ୟକୀୟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଅନ୍ୟପକ୍ଷରେ ରଥ ଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ହେଉଥିବା ବେଳେ ଏହାକୁ ରଥରେ ଖଞ୍ଜାଯିବ। ରଥର କଳସ ବେଦୀ ସିଂହାସନ କାର୍ଯ୍ୟ ହଂସପଟା କନ୍ୟାପଟା ଠେକେରା ବାଡ଼ ବୁଲାଯିବା ଓ ମଣ୍ଡଳୀ କାର୍ଯ୍ୟ ବାକି ରହିଛି। ତିନି ରଥରେ ଚିତ୍ରକର ସେବକମାନେ ରଙ୍ଗ ଦେବା କାର୍ଯ୍ୟ ଜାରି ରଖିଛନ୍ତି। ଦରଜୀ ସେବକ କପଡ଼ା କାର୍ଯ୍ୟର ଅନୁକୂଳ କରିଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ ସାଂସ୍କୃତିକ ଓ ସାମାଜିକ ମହତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ନାରୀ ସଶକ୍ତିକରଣ ଏବଂ ସାମାଜିକ ସମାନତାର ବାର୍ତ୍ତା ସମ୍ପର୍କରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ଓ ସେମାନଙ୍କ କାର୍ଯ୍ୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ନିରପେକ୍ଷ ପ୍ରତିଯୋଗିତା, ସଚ୍ଚୋଟତା ଏବଂ ପ୍ରଭାବୀ ଖବର ସଂଗ୍ରହ। ଇଣ୍ଟରନ୍ୟାସନାଲ୍ ସ୍ପୋର୍ଟସ୍ ପ୍ରେସ୍ ଆସୋସିଏସନ୍ ଏପିପିଏସ୍ ପକ୍ଷରୁ 1994 ଏହି ଦିବସ ପାଳିତ ହୋଇଆସୁଛି। କ୍ରୀଡ଼ା ସାମ୍ବାଦିକତାର ଇତିହାସ 1800 ଆରମ୍ଭ ହୋଇଥିଲା। 1920 ବେଳକୁ ଏହା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ସେବା ଆରମ୍ଭ କରିଥିଲା। କ୍ରୀଡ଼ା ସାମ୍ବାଦିକତା ବର୍ତ୍ତମାନ ସମୟରେ ସାମ୍ବାଦିକତା ବୃତ୍ତିର ଏକ ପ୍ରମୁଖ ଲୋକପ୍ରିୟ ଅଂଶ ପାଲଟିଛି। ମଣିଷ ଜୀବନରେ କ୍ରୀଡ଼ାର ପ୍ରାସଙ୍ଗିକତା ଓ ପ୍ରୟୋଜନକୁ ଲୋକଲୋଚନକୁ ଆଣିବାରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ। ଏ ସମ୍ପର୍କରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁକେଶ ବେହେରା ପ୍ରତିକ୍ରିୟାରେ କହିଛନ୍ତି,
1: କ୍ରୀଡ଼ା ସାମ୍ବାଦିକ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ ଶ୍ରୋତାଙ୍କୁ। ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଆମେ ପାଳନ କରୁଛୁ, ସାରା ବିଶ୍ୱବ୍ୟାପୀ ପାଳନ ହେଉଛି। କ୍ରୀଡ଼ା ସାମ୍ବାଦିକଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ବୃତ୍ତିଗତ ସତ୍ୟନିଷ୍ଠାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ବା ଏହି ଦିବସ ଆମେ ପ୍ରତିବର୍ଷ ପାଳନ କରିଆସୁଛୁ। କ୍ରୀଡ଼ା ମାଧ୍ୟମରେ ବିଶ୍ୱ ଶାନ୍ତି, ଏକତା ଓ ସଂସ୍କୃତିକୁ ପ୍ରଚାର କରିବା ଆମର ମୂଳ ଉଦ୍ଦେଶ୍ୟ।
0: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ପୋଷଣ ଅଭିଯାନ ଓଜନ ଉତ୍ସବ ଆରମ୍ଭ ହୋଇଛି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ସହଯୋଗୀ ବିଭାଗର ସହଭାଗିତାରେ ଏହା ଆୟୋଜନ କରାଯାଉଛି। ଜନ୍ମରୁ 6 ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପିତାମାତା ତଥା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜ ଶିଶୁର ଓଜନ ଓ ଉଚ୍ଚତା ମାପ କରାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଉତ୍ସବରେ ଶିଶୁଙ୍କ ପୋଷଣ ସ୍ଥିତି ଚିହ୍ନଟ ପରେ ଆବଶ୍ୟକୀୟ ଚିକିତ୍ସା କିମ୍ବା ଗୋଷ୍ଠୀ ସ୍ତରରେ ଯତ୍ନ ନିଆଯିବ। ଏହା ଆସନ୍ତା 25 ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲାରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଯୋଜନାରେ 125 ଦିନର ନିଶ୍ଚିତ ଶ୍ରମ ନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଯୋଜନା ଅଧୀନରେ ଜିଲ୍ଲାରେ ମୋଟ 81 ପ୍ରକଳ୍ପ ରଖାଯାଇଛି। ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ଼ ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଉପସ୍ଥିତ ରହି ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ଏବଂ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ କହିଛନ୍ତି, ଉଦ୍ୟମୀ ପଞ୍ଜୀକରଣ ଅଭିଯାନ ମାଧ୍ୟମରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ କରାଯାଇଥିଲା। ତୃଣମୂଳ ସ୍ତରରେ ଉଦ୍ୟୋଗ ସୃଷ୍ଟିକୁ ପ୍ରୋତ୍ସାହନ ଓ ନିବେଶ ବୃଦ୍ଧି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଢେଙ୍କାନାଳ ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରିଛନ୍ତି। ଜିଲ୍ଲାରେ ମୋଟ 9,62,826 ଜଣ ଭୋଟର ତାଲିକାଭୁକ୍ତ ଥିଲେ। ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା

962826 ସଂଖ୍ୟକ ପରିଗଣନା ଫର୍ମ ଭୋଟରମାନଙ୍କୁ ପ୍ରଦାନ କରାଯାଇଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 5 ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 110,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିବା ଆରତୀ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ କିଛି ମୁହିଁ ମାଗୁନାହିଁ କାଳିଆରେ ତୋତେ, ଗାଇଛନ୍ତି ଭାସ୍କର ଚନ୍ଦ୍ର ପୁହାଣ, ରଚନା ଭାସ୍କର ଚନ୍ଦ୍ର ମହାପାତ୍ର।

ଶୁଣିବା କାର୍ଯ୍ୟକ୍ରମ ଶେଷରେ ଆଉ ଏକ ଭକ୍ତିଗୀତ, ଯେତେ ଭଜୁଥିଲେ ସେତେ ଭଲ ଲାଗେ, ତା ଭଜନ ମନ ଛାଡ଼େ ନାହିଁ। କଣ୍ଠଦାନ କରିଛନ୍ତି ବିଜୟ ଭାସ୍କର ସାମନ୍ତରାୟ, ରଚନା ସାଫିକ ଅହମ୍ମଦ ସିଦ୍ଦିକ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 442ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି।

ଅର୍ଜୁନ ତୀର୍ଥାଟନ ଉପଲକ୍ଷେ ଦ୍ୱାରକାରେ ଉପସ୍ଥିତ ହୋଇଛନ୍ତି ଏବଂ ସୁଭଦ୍ରାଙ୍କ ରୂପରେ ମୁକ୍ତ ହୋଇ ଶ୍ରୀକୃଷ୍ଣଙ୍କ ଅନୁମତି କ୍ରମେ ତାଙ୍କୁ ହରଣ କରି ନେଇଯାଇଛନ୍ତି। ବଳରାମ କ୍ଷୁବ୍ଧ ହେଲେ ଅବଶ୍ୟ, କିନ୍ତୁ ଶେଷ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ପ୍ରସନ୍ନ ଚିତ୍ତରେ ଯୌତୁକ ଦେଇ ବିଦାୟ ଦେଲେ। ଏହାପରେ ଶ୍ରୀ ଶୁକଦେବ ଶ୍ରୀକୃଷ୍ଣଙ୍କ ମହିମା କୀର୍ତ୍ତନ କରିବାକୁ ମିଥିଳାର ପ୍ରିୟ ଭକ୍ତ ରାଜା ବହୁଳାଶ୍ୱ ଓ ବ୍ରାହ୍ମଣ ଶ୍ରୁତଦେବଙ୍କ ଘରେ ତାଙ୍କ ଆତିଥ୍ୟ ଗ୍ରହଣ କଥା କହିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 442ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ବର୍ତ୍ତମାନ ଶୁଣିବା ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ ଭୀମଭୋଇଙ୍କ ରଚନାରୁ ବିକାଶ ଦାସଙ୍କ ସଙ୍ଗୀତରେ ଏହି ଭଜନଟି।

ଶ୍ରୋତାବନ୍ଧୁ ଶୁଣିଥିଲେ ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ସମୟ ବର୍ତ୍ତମାନ 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି 3 ତାରିଖ ଶୁକ୍ରବାର ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆଗାମୀକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର ଆଗାମୀକାଲି ପ୍ରଚାର କରିବୁ 213ତମ ଭାଗ ସକାଳ 6:35। ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ବିକାଶଧାରା। 8:30 ରହିଛି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ଏ କ୍ରମରେ ଆଗାମୀକାଲି ଶୁଣିବେ ରଥ ନିର୍ମାଣ ଐତିହାସ ସମ୍ପର୍କରେ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ରିସର୍ଚ୍ଚ ପର୍ସନ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ଶୁଣିବେ ବଣପାହାଡ଼ ଗୀତ କାର୍ଯ୍ୟ।

କ୍ରମରେ ଓରାମ ଗୀତ ପରିବେଷଣ କରିଛନ୍ତି ପ୍ରଭା, ସୁଚିତା ଏକା ଏବଂ ସାଥୀ। ପୂର୍ବାହ୍ନ 9ଟାରୁ ଅପରାହ୍ନ 5ଟା ଯାଏ ଶୁଣିପାରିବେ ଆମର ନିୟମିତ ପ୍ରଚାର ହେଉଥିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଇତିମଧ୍ୟରେ ପୂର୍ବାହ୍ନ 10ଟାରେ ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ମଧ୍ୟାହ୍ନ 12ଟାରେ ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1320ତମ ଭାଗ। ଆଗାମୀକାଲି ଅପରାହ୍ନ 5ଟାରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। 5:20ରେ ଶ୍ରୀମଦ୍ ଭାଗବତର 443ତମ ଭାଗ। 5:30ରେ ଶୁଣିବେ ନାରୀ ଶ୍ରୋତାମାନଙ୍କ ମନପସନ୍ଦର କାର୍ଯ୍ୟକ୍ରମ ନାରୀ ମହଲ। 6:10ରେ ରହିଛି ଛାନ୍ଦ। 6:30ରେ ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ଆଗାମୀକାଲି ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କଳାହାଣ୍ଡି ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରଚାର କରିବୁ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। ରାତି 8ରେ ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ରାତି 9:15ରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10ଟାରେ ପ୍ରଚାର କରିବୁ ଆଗାମୀକାଲି ଗୀତ ଓ ଗଜଲ କାର୍ଯ୍ୟକ୍ରମ। 10:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଡକ୍ଟର ଏନ୍ ରାଜମ୍ଙ୍କର ଭାଲିନ୍ ବାଦନ, ରାଗ ମିଆନ ମଲ୍ହାର। ଏବଂ ପରିଶେଷରେ ରାତି 11ଟାରେ ହିନ୍ଦୀରେ ସମ୍ବାଦ ରହିଛି ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ଆମର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ଆଚାର୍ଯ୍ୟ, ରଚନା ବୃନ୍ଦାବନ ଜେନା।

ଶୁଣିବା ଆଉ ଏକ ସୁଗମ ସଙ୍ଗୀତ ଗାଇଛନ୍ତି ଅକ୍ଷୟ କୁମାର ଆଚାର୍ଯ୍ୟ, ରଚନା ବୃନ୍ଦାବନ ଜେନା।

ଶ୍ରୋତାବନ୍ଧୁ ଶୁଣିଲେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ କଣ୍ଠରେ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ଶୁଣିପାରିବେ ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ଅଭିଯାନ ଆରମ୍ଭ କରିଛନ୍ତି ଯାହାକି ତିନୋଟି ସ୍ତରରେ କରାଯାଉଛି। ବିଶେଷ କରି ସ୍କୁଲ ଖେଲୋ ଇଣ୍ଡିଆ ଏବଂ କଲେଜ ସ୍ତରରେ ଖେଲୋ ଇଣ୍ଡିଆ ଏବଂ ୟୁନିଭର୍ସିଟି ସ୍ତରରେ ଖେଲୋ ଇଣ୍ଡିଆକୁ ଏବେ ପ୍ରାଧାନ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ କରି ଯେଉଁମାନେ ଉପାନ୍ତ ଅଞ୍ଚଳରେ ରହୁଛନ୍ତି ସେମାନେ ବିଶେଷ ସୁବିଧା ସୁଯୋଗ ପାଇପାରୁ ନଥିବାରୁ ତାଙ୍କ ପାଇଁ ଉପାନ୍ତ ଅଞ୍ଚଳରେ ଖେଲୋ ଇଣ୍ଡିଆର ସୁବିଧା କରିଛନ୍ତି। ଖେଲୋ ଇଣ୍ଡିଆରେ ଅନେକ ଖେଳାଳି ଅଂଶଗ୍ରହଣ କରି ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ସହ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରିପାରୁଛନ୍ତି। ଆଉ ଗୋଟିଏ କଥା ହେଲା, କେନ୍ଦ୍ର ସରକାର ସ୍ଥାୟୀ ମାଧ୍ୟମରେ ମଧ୍ୟ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ମାଧ୍ୟମରେ ମଧ୍ୟ ଅନେକ ଖେଳାଳି ସୃଷ୍ଟି କରିପାରୁଛନ୍ତି। ଅନେକ ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିବା ଫଳରେ ଆମେ ବଡ ବଡ ଚମ୍ପିଅନସିପ୍ ଯେମିତିକି ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଅଲମ୍ପିକ୍ ଏବଂ ଏସିଆନ୍ ଗେମ୍ ଭଳି ବଡ ବଡ ଚମ୍ପିଅନସିପ୍ରେ ଏଇ ଖେଲୋ ଇଣ୍ଡିଆରୁ ଖେଳାଳିମାନେ ବାହାରି ଏବଂ ସେଠାରେ ମଧ୍ୟ ଭଲ ପ୍ରଦର୍ଶନ କରି ଭାରତ ବର୍ଷର ନାଁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ପାରିଛନ୍ତି। ସବୁଠୁ ବଡ କଥା ହେଲା, କେନ୍ଦ୍ର ସରକାର ଖାଲି ସେତିକି ନୁହେଁ, ସ୍ଥାୟୀ ଏବଂ ଖେଲୋ ଇଣ୍ଡିଆ ଛଡ଼ା ସେମାନଙ୍କୁ ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଉଛି, ଇକ୍ୟୁପମେଣ୍ଟର ବ୍ୟବସ୍ଥା କରାଯାଉଛି। ସେମାନେ ସେସବୁ ନେଲା ପରେ କିଭଳି ଭାବରେ ସେହାକୁ ପ୍ରୟୋଗ କରୁଛନ୍ତି ସେଥିପାଇଁ ମଧ୍ୟ କୋଚ୍ର ବ୍ୟବସ୍ଥା କରାଯାଉଛି। ଖେଳାଳିକୁ କିଭଳି ପ୍ରୋତ୍ସାହନ ଦିଆଯିବ, କେନ୍ଦ୍ର ସରକାର ସ୍କିମ୍ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ଖେଳରେ ନିୟୋଜିତ କରୁଛନ୍ତି। ତା ଛଡ଼ା ଏବେ ବିଭିନ୍ନ କ୍ରୀଡ଼ା ପୁରସ୍କାର ସହ ସେମାନେ କିଭଳି ଭାବରେ ଜାତୀୟ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ କର୍ପୋରେସନ ହଉ ବା ପ୍ରାଇଭେଟ ସଂସ୍ଥା ନହେଲେ ମଧ୍ୟ କ୍ରୀଡ଼ା ବିଭାଗର ଯୋଉ ବିଭାଗ ରହୁଛି ଯେମିତିକି ରେଲୱେ କୁହନ୍ତୁ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କଥା କୁହନ୍ତୁ, ବିଭିନ୍ନ ବଡ ବଡ ସଂସ୍ଥାରେ ମଧ୍ୟ ସେମାନଙ୍କୁ ଚାକିରିର ସୁବିଧା ମିଳୁଛି ଏବଂ ବିଏସ୍ସି ଭଳିଆ ପଦବୀରେ ରହିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଏଭଳି ଗୋଟେ ଯୋଜନା କରିଛନ୍ତି। ତ ନିହାତି ଭାବରେ ଏଥିରୁ ଆମେ ସ୍ପଷ୍ଟ ଜାଣିପାରୁଛେ ଯେ ଆମର ଉପାନ୍ତ ଅଞ୍ଚଳରେ ବା ଆଦିବାସୀ ଅଧିବେଶିତ ଅଞ୍ଚଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ବହୁତ ଅଛି, କିନ୍ତୁ ଆମେ ତାଙ୍କୁ ଲୋକଲୋଚନକୁ ଆଣିପାରୁନାହୁଁ ବା ସେମାନେ ସଠିକ ମାର୍ଗରେ ଯାଇପାରୁନାହାନ୍ତି, ଯାହାଫଳରେ କି ଆମେ ଭଲ ଖେଳାଳି ପାଇପାରୁନୁ। କିନ୍ତୁ କେନ୍ଦ୍ର ସରକାରଙ୍କର ଖେଲୋ ଇଣ୍ଡିଆ ହଉ, ସ୍ଥାୟୀ ମାଧ୍ୟମରେ ହଉ, ଯୋଉ ଖେଳାଳିଙ୍କୁ ଚୟନ କରାଯାଉଛି ସେମାନେ ଆଜି ରାଜ୍ୟ ଦେଶ ତଥା ବିଦେଶରେ ଯାଇ ମଧ୍ୟ ଓଡ଼ିଶାର ନାଁ କୁହନ୍ତୁ ବା ବିଭିନ୍ନ ଷ୍ଟେଟର ନାଁ କୁହନ୍ତୁ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଦେଶର ବହୁ ଖେଳାଳି ଜାତୀୟ ଆନ୍ତର୍ଜାତିକ ସ୍ତରରେ ନାଁ କରିଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ଖେଳାଳି ଏପରିକି 28 ଅଲମ୍ପିକରେ ମଧ୍ୟ ଏକାଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବହୁତ ଆଶା ରହିଛି ଯେ କିଭଳି ଭାବରେ ଅନେକ ଖେଳାଳି ସୃଷ୍ଟି କରି ଶାରୀରିକ ମାନସିକ ବୌଦ୍ଧିକ କ୍ଷେତ୍ରରେ କିଭଳି ଯୁବକମାନେ ନିଜକୁ ନିୟୋଜିତ କରିପାରିବେ ଏବଂ ଗୋଟେ ସୁସ୍ଥ ସମାଜ ଗଠନ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନେ ହାତକୁ ନେଉଛନ୍ତି। ଏମିତି ଦେଖିବାକୁ ଗଲେ ଏଇ 4-5 ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି, ଯେଭଳି ଆପଣ ଜାଣିଥିବେ ନିରଜ ଚୋପ୍ରା ଯିଏକି ଅଲମ୍ପିକରେ ଗୋଲ୍ଡ ମେଡାଲ ହାସଲ କଲେ, ଇଏ ଆମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଇକି ରହିବ। କେନ୍ଦ୍ରରେ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି ଏବଂ ତାଙ୍କର ଯୋଉ ଯଦି ମନୋବଳ ଦୃଢ ରହିବ ସେମାନେ ଯେମିତି ଡରି ନଯିବେ ଅନ୍ୟ ଦେଶର ଖେଳାଳିମାନଙ୍କୁ ଦେଖିକି, ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନେ ମନୋବଳ ଦୃଢ କରୁଛନ୍ତି, ତାଙ୍କର ମନ୍ କି ବାତ୍ ଯାହା ତାଙ୍କ ମନରେ ଅଛି ସେ କଥା ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ତା ଫଳରେ ମଧ୍ୟ ଅନେକ ପ୍ରଭାବ ପଡୁଛି ଯୁବ ଖେଳାଳିମାନଙ୍କ ଉପରେ, ସେ ମଧ୍ୟ ଗୋଟେ ବୁଷ୍ଟ ନେଇକି ଭାରତ ବାହାରକୁ ଯାଉଛନ୍ତି ଏବଂ ସଫଳତା ପାଉଛନ୍ତି। ତେଣୁ ନରେନ୍ଦ୍ର ମୋଦି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ବହୁତ କିଛି କ୍ରୀଡ଼ା କ୍ଷେତ୍ରରେ ଖେଳାଳିଙ୍କୁ ଉତ୍ସାହ କରିବା ପାଇଁ ପୁରସ୍କାର ଠାରୁ ଆରମ୍ଭ କରି କ୍ୟାସ୍ ଇନ୍ସେଣ୍ଟିଭ ଠାରୁ ଆରମ୍ଭ କରି ମନୋବଳ ବଢାଇବା ପାଇଁ ଯେଉଁଭଳି ଭାବରେ ତାଙ୍କୁ ଗୋଟେ ଗେଟ୍ ଟୁଗେଦର କରି ବା ଏକାଠି ଗୋଟେ ତାଙ୍କୁ ସମନ୍ଵିତ କରାଯାଇ କିଭଳି ଭାବରେ ସେମାନେ ଭଲ ଖେଳିବେ ଏବଂ ଅନ୍ୟ ଦେଶର ଖେଳାଳିଙ୍କୁ ଦେଖି ଡରି ନଯିବେ, ମନୋବଳ ବଢାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

0: ଶୁଣୁଥିଲେ ଆଲୋଚନା ଉପାନ୍ତ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନା ଏ ସମ୍ପର୍କରେ ଆଲୋଚନା କରୁଥିଲେ କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ।
1: ତେବେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: कुछ नहीं।
2: अपने परिवार को दीजिए सुरक्षित जीवन रूरल पोस्ट लाइफ इंश्योरेंस RPLI की लाइफ इंश्योरेंस पॉलिसीज के साथ अपने नजदीकी डाकघर से आज ही संपर्क करें या indiapost.gov.in पर लॉग ऑन करें।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 110,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 110,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ IHC ମଧ୍ୟରେ ଏକ ବୃହତ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍, ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।
4: ଏହି ସହଯୋଗିତା ତାର ଆଜି ସମ୍ପନ୍ନ କରାଯାଇଛି। ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବ୍ୟବସାୟର ଏକ ସବୁଠାରୁ ବଡ଼ ଇଏ ହେଉଛି ପ୍ରବେଶ ଦ୍ୱାର। ରାଜ୍ୟ ଇତିହାସରେ ଏହା ଏକ ବିରାଟ ପୁଞ୍ଜିନିବେଶ।
3: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ଥ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଳରାମ ଦାସଙ୍କ

ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀ ପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ, ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7ରେ ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8ରେ ଯେକୌଣସି ପ୍ରକାର ସଂଶୋଧନ କରିହେବ। ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହାସିକ ଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଯୋଗଦେଇ ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେ ଯୋଗଦେଇ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଯୋଜନାର ଶୁଭାରମ୍ଭ କରି ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ କାମ ପାଇପାରିବେ ବୋଲି କହିଥିଲେ। ରାୟଗଡ଼ାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାରେ 2027 ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲ୍ଲାରେ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନମାନଙ୍କୁ ଜନଗଣନା

0: କରୋନାର ଜ୍ଞାନକୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଛି। ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ ନିମନ୍ତେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ରେ ସଂଶୋଧନ ନେଇ 25 ମାମଲାର ସମାଧାନ ହୋଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରରେ ସଂଶୋଧନ କରାଯାଇ 25 ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଜମିପଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆଗାମୀ 2-3 ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ 7 ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ବର୍ଷା ରହିବ, ବର୍ଷା ସହିତ ପ୍ରବଳ ବର୍ଷା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା 1 ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ଗ୍ରାମଗୁଡ଼ିକ ସମୃଦ୍ଧ, ଆତ୍ମନିର୍ଭରଶୀଳ ଏବଂ ବିକଶିତ ହେଲେ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହୋଇପାରିବ। ଗ୍ରାମାଞ୍ଚଳ ଶକ୍ତି, ଚେତନା ଏବଂ ଜାତିର ଭାବନାକୁ ପ୍ରତିନିଧିତ୍ୱ କରିଥାଏ। ନୂଆଦିଲ୍ଲୀଠାରେ ଏହି ପ୍ରସଙ୍ଗ ଆଧାରିତ 2-ଦିନିଆ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଦୃଷ୍ଟିକୋଣ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ 29 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅଂଶୀଦାରମାନେ ଭାଗ ନେଇଥିଲେ। ପ୍ରମୁଖ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଛି। ଭବିଷ୍ୟତ ଗ୍ରାମୀଣ ବିକାଶ ନେଇ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ଏକ ଜାତୀୟ ମଞ୍ଚ ପ୍ରଦାନ କରିଥିଲା। ଦେଶବ୍ୟାପୀ ଗ୍ରାମୀଣ ସମ୍ପ୍ରଦାୟର ସଫଳତା ପାଇଁ ବିକାଶର ଗତିକୁ ତ୍ୱରାନ୍ୱିତ କରିବା, ଶାସନର ସ୍ୱଚ୍ଛତାରେ ଉନ୍ନତି ଆଣିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ସମ୍ମିଳନୀରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଗ୍ରାମଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ଏବଂ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବା ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ ଏବଂ ଉନ୍ନତ ସାର୍ବଜନୀନ ସୁବିଧାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଉପରେ ଦେଶର ସାମଗ୍ରିକ ପ୍ରଗତି ନିର୍ଭର କରିଥାଏ। ଗ୍ରାମାଞ୍ଚଳରେ ଗ୍ରହଣ କରାଯାଉଥିବା ନିବେଶମୂଳକ ପଦକ୍ଷେପ ଦେଶର ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ଜାତୀୟ ସମୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ। ବିକଶିତ ଭାରତ VBG ରାମଜୀ ଯୋଜନା July 1 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ଏଥିପାଇଁ କେନ୍ଦ୍ର ସରକାର 95,682 କୋଟି ଟଙ୍କାର ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂତନ ଯୋଜନା ତଥା ଆଇନ କାର୍ଯ୍ୟକାରୀ କରିବା ନେଇ ସମସ୍ତ ପ୍ରକାର ପ୍ରକ୍ରିୟାଗତ ଔପଚାରିକତାକୁ ଇତିମଧ୍ୟରେ ସମ୍ପନ୍ନ କରାଯାଇଛି। ସମୟୋଚିତ ଅନୁପାଳନ ଏବଂ ସୁଗମ କାର୍ଯ୍ୟାନ୍ୱୟନକୁ ଏହି ଆଇନ ସହଜ କରିପାରିବ। ଦେଶବ୍ୟାପୀ ଗ୍ରାମୀଣ ପରିବାରଗୁଡ଼ିକ ବିନା ପ୍ରତିବନ୍ଧକରେ ଏହି ଯୋଜନାର ସୁଫଳ ପାଇପାରିବେ। ସମ୍ମିଳନୀ ଅବସରରେ ଲକ୍ଷ୍ୟପତି ଦିଦି ଡ୍ୟାସବୋର୍ଡ ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ସି ଲିପ୍ସର ଉଦ୍ଘାଟନ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଲକ୍ଷ୍ୟପତି ଦିଦିଙ୍କ ସଂଖ୍ୟା 3 କୋଟିରୁ 6 କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସାକାର କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 10 ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ସହ ସମନ୍ୱୟ

ଆଧାରରେ ଏକ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ମହିଳାଙ୍କର ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଏହା ସୁଦୃଢ଼ କରିବା ସହିତ ଉଦ୍ୟୋଗିକତାକୁ ପ୍ରୋତ୍ସାହନ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବ। ଏଭଳି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ମହିଳା ଆର୍ଥିକ ଭାବେ ସ୍ୱାଧୀନ ହୋଇପାରିବା ସହିତ ଗ୍ରାମୀଣ ସମୃଦ୍ଧିରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସମ୍ମିଳନୀରେ ଗ୍ରାମୀଣ ବିକାଶ ସମ୍ବନ୍ଧିତ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏପରିକି ରାଜ୍ୟଗୁଡ଼ିକୁ ସେମାନଙ୍କର ଆର୍ଥିକ ଅଂଶ ସଠିକ୍ ସମୟରେ ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଛି। ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ଦେୟ ପ୍ରଦାନରେ ବିଳମ୍ବ ଘଟିବ ନାହିଁ। ଗ୍ରାମୀଣ ବିକାଶରେ ସଂଶ୍ଲିଷ୍ଟ ସରକାରୀ ଅଧିକାରୀଙ୍କ ବାରମ୍ବାର ସ୍ଥାନାନ୍ତର ବା ବଦଳି ଉପରେ ସମ୍ମିଳନୀରେ ଆଲୋଚନା ମଧ୍ୟ ହୋଇଛି। ଏହାଦ୍ୱାରା କାର୍ଯ୍ୟାନ୍ୱୟନରେ ନିରନ୍ତରତା ଏବଂ ଦାୟିତ୍ୱ ନିର୍ବାହ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତେଣୁ ପ୍ରମୁଖ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅତି କମ୍ରେ 2-3 ବର୍ଷ ପାଇଁ ସେହି ପଦବୀରେ ରଖିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସ୍ୱଚ୍ଛ ଶାସନ, ଦକ୍ଷତା ଏବଂ ସେବା ପ୍ରଦାନକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଦୃଢ଼ ଅଡିଟ୍ ବ୍ୟବସ୍ଥା ଉପରେ ମତ ବିନିମୟ ହୋଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ ବ୍ୟବସ୍ଥାର ବ୍ୟବହାର ପାଇଁ ଆହ୍ୱାନ ଦିଆଯାଇଛି। ସମ୍ମିଳନୀ ଅବସରରେ ଗ୍ରାମୀଣ ଆଭ୍ୟନ୍ତରୀଣ ଅଡିଟ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି। ଏଭଳି ସମନ୍ୱିତ ପଦକ୍ଷେପ ଗ୍ରାମୀଣ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିପାରିବ। ପରିଶେଷରେ ଏତିକି କୁହାଯାଇପାରେ, ଗ୍ରାମୀଣ ଭାରତ ଉନ୍ନତି ଦ୍ୱାରା ହିଁ ଦେଶର ବିକାଶ ସମ୍ଭବପର ହୋଇପାରିବ।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଗ୍ରାମଦ୍ୱେଷେ ରାଷ୍ଟ୍ରତେ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ସେଥିମଧ୍ୟରେ ବିହାରର ବାଙ୍କିପୁର ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜନପୁର ରହିଛି। ଆସନ୍ତା 30 ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 3 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବାଙ୍କିପୁର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଇସ୍ତଫା ପ୍ରଦାନ କରିବା ପରେ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷଣା ହେତୁ ମଧ୍ୟପ୍ରଦେଶର ଦାତିଆ ଆସନ ଖାଲି ରହିଥିବା ବେଳେ ବିଜେପିର ଯୋଗେଶ ଭାଇ ନାରାୟଣ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଗୁଜରାଟର ମଞ୍ଜନପୁର ଆସନ ଖାଲି ରହିଛି। ଦେଶର ରିଫାଇନାରୀ ଦକ୍ଷତା ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ବୋଲି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଆଗାମୀ 6-12 ମାସ ମଧ୍ୟରେ ଦେଶର ରିଫାଇନାରୀ କ୍ଷେତ୍ରରେ ବାର୍ଷିକ 300 ନିୟୁତ ଟନ୍ ବୃଦ୍ଧି ଘଟିବ। 10 ବର୍ଷର ଅବଧି ପରେ ଦେଶରେ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପ୍ରତିଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବିକାଶ ସହିତ ନିରନ୍ତରତାକୁ ସନ୍ତୁଳିତ କରୁଥିବା ନୀତି ମାଧ୍ୟମରେ ସରକାର ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ବୈଦ୍ୟୁତିକ କ୍ଷେତ୍ରରେ ପରିବର୍ତ୍ତନ ଆଧାରିତ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଯାଦବ ଏହା କହିଛନ୍ତି। ପରିବେଶ ଏବଂ ଅର୍ଥନୀତିକୁ ସମନ୍ୱିତ ଭାବେ ଗତିଶୀଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସରକାରଙ୍କ ଏଭଳି ପଦକ୍ଷେପ ପ୍ରତିଫଳନ କରୁଛି। ଦେଶରେ ଜଙ୍ଗଲ କ୍ଷେତ୍ର ଇତିମଧ୍ୟରେ ବ୍ୟାପକ ହୋଇଛି। 2014 ମସିହାରେ 7,1673 ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ଏବେ ଏହା 7,15,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୁଲ୍ଲା ସୟଦ ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17 ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30 ସ୍ଥାନରେ ବିଶେଷ କରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ରୁଷ୍ଙ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40 ଦିନିଆ ବ୍ଲିଚ୍ ବୋଲି ବର୍ଣ୍ଣନା କରିଥିଲେ। ରୁଷ୍ର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5-18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ awards.gov.in ମାଧ୍ୟମରେ ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍କରକୁ ଭେଟିବେ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ

0: ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 11ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ, କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର ଦୁଇଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ସମ୍ବାଦ ଶେଷ ହେଲା।
1: ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଶିଳ୍ପାୟନ ଓ ଖଣି କ୍ଷେତ୍ରର ବିକାଶରେ ବିସ୍ଥାପିତ ପରିବାରଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବେଦାନ୍ତର ପ୍ରସ୍ତାବିତ କୁଡ଼ାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ବଞ୍ଜାରୀ ଗ୍ରାମ ଗସ୍ତ ଅବସରରେ ସେ କହିଥିଲେ, ସ୍ଥାନୀୟ ଲୋକଙ୍କ ସହମତି ବିନା କୌଣସି ପଦକ୍ଷେପ ନିଆଯିବ ନାହିଁ। ଗ୍ରାମବାସୀଙ୍କ ମତାମତ ଓ ନିଷ୍ପତ୍ତିକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେବେ ଏବଂ ସେହି ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ। ମନ୍ତ୍ରୀ ଆହୁରି ସୂଚନା ଦେଇ କହିଥିଲେ ଯେ କୁଡ଼ାଲୋଇ କୋଇଲା ବ୍ଲକ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଏବଂ ବେଦାନ୍ତ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।
3: ଖଣିଜ ସମ୍ପଦ ବହୁଳ ଏ ଅଞ୍ଚଳଟା, ଏଠି ମଧ୍ୟ ମାଇନିଂ ଅପରେସନ୍ ହେବା ପାଇଁ ଯାଉଛି। ସେଥିରେ ବିସ୍ଥାପନର ମଧ୍ୟ ସମସ୍ୟା ଅଛି, ଥଇଥାନର ମଧ୍ୟ ସମସ୍ୟା ଅଛି, କିନ୍ତୁ ଲୋକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକୁ ଆମେ ଅଟକେଇକି ରଖିଛୁ। ଲୋକଙ୍କ ସାଙ୍ଗେ କଥା ଲାଗିଲା ପରେ ଏବଂ ଲୋକଙ୍କର ଏବଂ ଜିଲ୍ଲା ପ୍ରଶାସନ ସାଙ୍ଗରେ କଥା ହେଲା ପରେ ଇଏ କାର୍ଯ୍ୟର ଅଗ୍ରଗତି ହେବ। ସ୍ୱାଭାବିକ ଭାବରେ ଯେଉଁମାନେ ବାସଚ୍ୟୁତ ହେଉଛନ୍ତି କୌଣସି ନା କୌଣସି ପ୍ରକଳ୍ପରେ, ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ବିସ୍ଥାପିତ ହେଲା ପରେ ତାଙ୍କର ଥଇଥାନ ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ। ତାକୁ ଆମେ ଆଜିକାଲି ଇଏ ନୂଆ ସରକାର ହେଲା ପରେ ନିଖୁଣ ଭାବରେ କରିବାର ପ୍ରୟାସ କରୁଛୁ। ଗ୍ରାମବାସୀମାନଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିବୁ ଏବଂ ସେମାନେ ହେଲେ ମାଲିକ, ଯାହା ଶେଷ ନିଷ୍ପତ୍ତି ସେମାନେ କରିବେ ତାକୁ ଆମେ ଆମର ଗ୍ରହଣ କରିବାର ଏବଂ କାର୍ଯ୍ୟକାରୀ କରିବାର ପ୍ରୟାସ କରିବୁ।
2: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ସେବା କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ THI ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ THR ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ଅପପୁଷ୍ଟିରେ ପୀଡ଼ିତ ଶିଶୁମାନଙ୍କ ମାତାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରର ସେବା ଓ ମାଗଣା ଚିକିତ୍ସାର ସୁବିଧା ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ନ ମୌସୁମୀ ଋତୁରେ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଶୁଭମ ତମାଙ୍ଗ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିରାଠାରେ ନବନିର୍ମିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଉଦ୍ଘାଟନ ହୋଇଯାଇଛି। ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାରେ ଏହି କେନ୍ଦ୍ର ସହାୟକ ହେବ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ 2026 ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର 34,086 ଜଣ ଚାଷୀ

0: ଉପକୃତ ହୋଇଥିବା ବେଳେ ସେମାନଙ୍କୁ ମୋଟ 6,81,72,000 ପ୍ରଦାନ କରାଯାଇଛି। ଜିଲ୍ଲାର ସମସ୍ତ 5ଟି ବ୍ଲକର ଚାଷୀମାନେ ଏହି ଯୋଜନାର ସୁବିଧା ପାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରମ୍ପରିକ ହସ୍ତଶିଳ୍ପର ପ୍ରସାର, ଶିଳ୍ପୀଙ୍କ ଜୀବିକାର ଉନ୍ନତି ଏବଂ ସରକାରୀ ପ୍ରୋତ୍ସାହନ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ହସ୍ତଶିଳ୍ପୀ ସର୍ଭେ ଡାଟାବେସ୍ର ବାର୍ଷିକ ସଦ୍ୟତମ ଓ ପ୍ରକୃତ ହସ୍ତଶିଳ୍ପୀଙ୍କ ଚିହ୍ନଟ, ସୂଚନା ସଂଶୋଧନ ଏବଂ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହୋଇଥିଲା।
3: ଶ୍ରୋତାବନ୍ଧୁ, ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
4: ଆପଣ ବି ଚାହୁଁଛନ୍ତି କି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ,
5: ତେବେ ଯୋଗାଯୋଗ କରନ୍ତୁ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ଶ୍ରୀ ଦୟାସାଗର ରାଉତଙ୍କୁ।
4: ଯୋଗାଯୋଗ ନମ୍ବର 6371500092।
5: ଆଜ୍ଞା ହଁ, 6371500092।
3: ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି, 7008248758। ଆକାଶବାଣୀ ରାଉରକେଲା ବର୍ତ୍ତମାନ ପ୍ରଚାର କରୁଛୁ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ କିଷାନ ବାଣୀ। ଆଜି ଏଥିରେ ରହିଛି ଖରିଫ ଧାନ ଓ ପନିପରିବା ଚାଷ ସମ୍ପର୍କରେ ଆଲୋଚନା। ଆଲୋଚନା କରିଛନ୍ତି ଅଗ୍ରଣୀ ଚାଷୀ ଅମର ସାହୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ବିନୟ କୁଲୁ ଏବଂ ବୀରେନ୍ଦ୍ର ପ୍ରତାପ ସିଂ। ଶୁଣିବା କାର୍ଯ୍ୟକ୍ରମ କିଷାନ ବାଣୀ।

0: ବିରସୁଗା
1: ହଁ ଦାଦା, ଜୁହାର ଜୁହାର
0: ଜୁହାର ଜୁହାର ଜୁହାର ଜୁହାର ଭଲ ହେଲା ଗା ଆଜି ବୈଠକିନ ଆସିଲ ଯେ?
1: ହଇ ଦାଦା, ଆସିଲି ନ
0: ହେଲେ ଆମର ଚାଷୀ ଭାଇ ବହିନ ମାନକେ ଜୁହାର ଭେଟ କରିଦେଉ ଗା।
1: ହଇ ତ ଚାଷୀ ଭାଇ ବହିନ ମାନେ, ଆପଣ ମାନକେ ଆମର କାର୍ଯ୍ୟକ୍ରମ ନ ସ୍ୱାଗତ ଆରୁ ଜୁହାର।
0: ଆରୁ ଆମରି କାର୍ଯ୍ୟକ୍ରମ କିଷାନ ବାଣୀ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇସି।
1: ହଇ ତ ଦାଦା,
0: ହଇ ଗା
1: ବସା ପାଇଁ ମଜା ମଜା ନ ପକେଇ ଦଉଛେ। ଭଲେ ମୋର ଆଡ଼େ ନାଇଁ ପକେଇଲେ ତମର ଆଡ଼େ ପକଉଛେ।
0: ବିଲକୁଲ ଗା ବିଲକୁଲ।
1: ଇ ବଛର କାଣା ହେଲା ଯେ ଠିକ ଠିକ ନା ନାଇଁ ରହିବାର।
0: ହେଲେ ଶୁନ ତ, ଆମର ଇ ଯେନ୍ ପାଏନ୍ ପାଗ ବିଭାଗର
1: ହଇ
0: ସଜୀବ କୁମାର ବିଶ୍ୱାସୀ ଆଜ୍ଞା ଆମର ବୈଠକିକେ ଆଏସନ୍।
1: ହଇ ହଇ ହଇ।
0: ଆରୁ ପାଏନ୍ ପାଗ କେନ୍ତା କାଏଁ ରହେବା ବରଷ ଯାକର ସେ ହିସାବରେ ଫେର୍ ସେ କହେସନ୍, ବାକି ଚାଷବାସ ବିଷୟରେ ଫେର୍ ବତାସନ୍। ହେଲେ ସେ ମତେ ଇ ଭିତରେ ଫୋନ୍ କରିକରି କହିଲେନ କି ଦେଖ, ଇ ବଛର ଟିକେ ପାଏନ୍ ପାଗର ଅସୁବିଧା ହେଇପାରେ, ହେବା ବାଗିର ଲାଗ୍ବା, କିନ୍ତୁ ହେବା କିନି ତାର ଥାପନି ମିଲ୍ବାର। ତ ଦେଖ କେତେ ଅସୁବିଧା ହେଲାନ, ଆମର ପରିବେଶ କେତେ ଖରାପ ହେଲାନ, ଦେଖାଉଛେ ଗୋଟେ ଆଡ଼େ କି ବର୍ଷା ଅଛେ, କିନ୍ତୁ କେନ୍ଦି ବର୍ଷା ହଉଛେ କେନ୍ଦି ବର୍ଷା ନାଇଁ ହେବାର।
1: ହଇ
0: ହେଲେ ଇ ବାଗିର ଯଦି ଚାଲୁଥିବା ବୋଇଲେ ଆମର ଚାଷ ବାସ ସବୁ ଠିକଠାକ ହେଇପାରବା କାଇଁ?
1: ହଇ ଦାଦା, ବୋଇଲେ କେନ୍ତା କାଣା କର୍ମା, ଆମର ଇ ପରିବେଶ ଯେ ନସି ଯାଇଛେ ତାକେ ତ ପହିଲା କରି ସୁଧରାବାର ଅଛେ।
0: ବିଲକୁଲ ଗା ସୁଧରାବାର ଅଛେ।
1: ଆରୁ ସୁଧରାବାର ଗୁଟେ ହିଁ ବାଟାଏ, ଗଛ ଲଗାମା।
0: ହଇ ହେଲେ ଆମର ଇ ଯେନ୍ ବନ ବିଭାଗର ଆଜ୍ଞା ମାନେ ଲାଗିଛନ୍ ଯେ, ବୋଇଲେ ସେମାନେ ଲାଗିଛନ୍ ବୋଲିକରି ଆମେ ଚୁପଚାପ ଏକଦମ ସାଇଲେନ୍ସ ପଡ଼ିଯିମା ବୋଇଲେ ହେବା କାଏଁ?
1: ଏ ଦାଦା, ଖରାଟା ଯେତେ ଖଣ୍ଡେ ଲାଗ୍ସି ତମକେ ଯେତିକି ଖରା ଲାଗ୍ସି ମତେ ବି ସେତିକି ଖରା ଲାଗ୍ସି।
0: ହଇ ଆରୁ ସେ ବନ ବିଭାଗର ଆଜ୍ଞା ମାନକେ ଫେର ସେତିକି ଲାଗ୍ସି ବୋଇଲେ ସେମାନେ ଖାଲି କାଏଁ ଯେ ପରିଶ୍ରମ କରବେନି କାଏଁ?

0: ଆମକେ ସବକେ ଅସୁବିଧା ହଉଛେ ବୋଇଲେ ଆମେ ସେ ଅସୁବିଧାର ସାମ୍ନା କେନ୍ତା କରିପାରମା, ତାର ଲାଗି ଚେଷ୍ଟା କରବାର ଅଛେ।
1: ବିଲକୁଲ ଗା ବିଲକୁଲ, ଆରୁ ତାର ସମାଧାନ ଖୋଜବାରଟା ହିଁ ଆମର ଲକ୍ଷ୍ୟ ହେବାର କଥା। ଆରୁ ଆମେ ବିନା ଲକ୍ଷ୍ୟ ଥି ଆମେ ଚାଲମା ବୋଇଲେ ନି ଚଲେ।
0: ହଇ
1: ହେଲେ ଏ ଭିତରେ ତ ଆମେ ଇଜେନ ବନ ମହୋତ୍ସବ ମନାଉଛୁ, ପରବ ମନାଉଛୁ ଗା।
0: ହଇ ହଇ
1: ବୋଇଲେ ଗଛ ମାନକେ ଲଗାବାର ପରବ ଆଏ। ବୋଇଲେ କିଏ କେତେଟା ଗଛ ଲଗେଇ ପାରୁଛେ, ଖାଲି କିନ୍ତୁ ଗଛ ଲଗାଇ ଦେଲେ ନି ଚଲେ, ସେମାନଙ୍କୁ ବଚାବାର ଲାଗି ବି ପଡ଼ବା। ବୋଇଲେ ଆମର ସମାରୁ ଭାଇ କହୁଥିଲେ କି ସେ ତିନ ଚାରିଟା ଗଛ ଲଗାଇଥିଲେ ଫଲ ଗଛ ମାନେ, ବୋଇଲେ ସେଟା ବଢ଼ଲାନ ଆରୁ ସେ ଗଛ ମାନକେ ଦେଖିକରି ବଡ଼ା ଖୁସ ଲାଗ୍ସି ବୋଲିକିରି। ଆଉ ସେ ଭିତରେ ଆମର ବିଭିନ୍ନ ପ୍ରକାର ଗଛ ହେଇପାରେ ଗା, ସେ ତ ସେ ସଜନା ଛୁଇଁ ଫେର ଲଗାଇଛନ୍। ମତେ କାଣା କହସନ୍ କି ଏଥର ଯେନ୍ ହେଇଛେ ତମେ ଖାଇକରି ଦେଖ, ବଡ଼ା ଟେଷ୍ଟ ଲାଗ୍ବା, ଆଉ ଜବରଦସ୍ତି ଘରେ ଯାଇକରି ଦେସନ ବେଲେ ମୋର ଫେର ଅଛେ। ହେଲେ ଫେର ଭାଇଟା ଗୋଟେ ଦେଉଛେ ବେଲେ ଛାଡ଼ବ କାଏଁ, ହେଲେ ଭଲ ଲାଗ୍ସି ଗା ହେନ୍ତା ଯଦି ଆମେ କରିପାର୍ମା କି ଫଲ ଗଛ ମାନକେ ଲଗାମା କି ଯେନ୍ଠାନୁ ଆମେ ଯେନ୍ ସବ୍ଜି ମାନେ ବନାସୁଁ ସେ ବାଗେର କିଛି ଅଛେ ସଜନା ଛୁଇଁ ବାଗେର, ସେଟାକେ ଫେର ଆମେ କରିପାର୍ମା ବେଲେ ସେଟା ବି ଠିକ ଆଏ, କିଛି ଅସୁବିଧା ନାଇଁ ନ।
0: ହଇ ତ ଇଜେନ୍ ଗଛ ପତ୍ର ଲଗାମା, ସୋସିଆଲ ମିଡ଼ିଆ ଜମାନା ହେଇଗଲାନ,
1: ହଇ ହଇ ହଇ
0: ଗୋଟେ ଗଛ ଯୋଗଉଛୁ ଦଶଟା ଫଟୋ ହେନ
1: ଛାଡ଼ୁଛୁ
0: ପୋଷ୍ଟ କରିଦଉଛୁ,
1: ହଇ ହଇ ହଇ।
0: ତ ଇ ବାଗି ଯେନ୍ ଆମର ଚିନ୍ତାଧାରା ରହିଯାଇଛେ, ଇ ଚିନ୍ତାଧାରା ଟିକେ ବନ୍ଦ କରବାର ଅଛେ ଗା।
1: ବିଲକୁଲ ବନ୍ଦ କରବାର ଅଛେ ଗା, ବୋଇଲେ ମୁଇଁ ମୋର ଅଙ୍ଗେ ନିଭାଲା କଥାଟା ତମକେ କହୁଛେ। କାଣା ହେଲା, ଥରେ ଆମେ ଗୋଟେ ଗ୍ରୁପ ନେ ଗଲା ଇ ଯେନ୍ ପାନପୋଷ ବ୍ରିଜ ଅଛେ ଯେ,
0: ହଇ ହଇ
1: ତାର ତୋରା ତୋରା ଥି ଗଛ ଲଗାବାର ଲାଗି, ମୁଇଁ କିନ୍ତୁ ସେଠାନେ ଗଛ ଲଗାବାର ବିରୋଧରେ ଥିଲି। କାଇଁଥି ଲାଗି କହ ତ,
0: କାଇଁଥି ଲାଗି ଦାଦା?
1: ଦେଖ ତ ଆମେ କାଇଁନ ଗ୍ରୁପ ହେଇକରି ଖୁସି ଖୁସିରେ ଜିମା ସେଠାନେ ଆରୁ ଲଗେଇ ଦେମା, କିନ୍ତୁ ତାକେ ଦେଖରେଖ କରବାର ଲାଗି କେତେ ଦିନ ଜିମା ବୋଇଲେ ସେମାନେ କହିଲେ ନିହି ଜିମା ମଜା ମଜା ଥି, କିନ୍ତୁ ମୁଇଁ ଜାଣିଥିଲି ଯେ ଇ ବାଗେରେ ହିଁ ଅସୁବିଧା ହେବା, ମୁଇଁ ଫେର ଯାଇନି ପାରବି ସେମାନେ ଫେର ଯାଇନି ପାରବେ। ଆରୁ ଗଛ ଲଗାଲା, କିଛି ଦିନ ଗଲା, ସେଟା ଗଛ ଗୁରା ଥିଲା ବଢୁଥିଲା ଠିକ ଠାକ, କିନ୍ତୁ ସେଟାକେ ତାର ଗଛ ତଲେ ସଫା ସୁତୁରା ନାଇଁ କରବ, ପାନ ନାଇଁ ଦେବ, ପାନ ନି ଆଇଲା ବେଲେ ଆରୁ ସାର ମାନକେ ଯାଇକରି ଟିକେ ଟିକେ ନି ଦେବ ବେଲେ ହେବା କାଇଁ
0: କାହୁଁ ହେବା ଦାଦା? ଇ ଛୋଟ ଛୁଆ ଯେନ୍ତା ଇ ଗଛଟା ବି ହେନ୍ତା ନ,
1: ହଇ ହଇ
0: ତାକେ ଜଗେଇ ଦେମା, ତାକେ ଦେଖରେଖ କରମା, ବରଷ ଯାକର ହେଲେ କାନ ସେଟା ବଢ଼ବା, ଆରୁ ତାକେ ଭୁକ ଲାଗୁଥିବା, ଶୋଷ ଲାଗୁଥିବା, ଆରୁ ସେ ଖାଇବାର ଲାଗି ନେଇ ପାଏ, ପିଇବାର ଲାଗି ନେଇ ପାଏ ବୋଇଲେ କାଣା ହେବା? ହେନ୍ତା ନ ଇ ଖରା ଥି ଝୁଲସି ଯିବା ଆଉ କାଇଁ
1: ହେ ବାଗେର ନ ହେଲା ବିରସୁ। ଆରୁ ସେ ଏରିଆକେ ଗଲେ ସେ କଥାଟା ମନେ ପଡ଼ିଯିସି, ଆରୁ ମୁଇଁ ଗୋଟେ ପ୍ରକାର ମାନେ କସମ ଖାଇଲି ନ ଇ ବାଗେର ଆଉ ନି କରେ ମୁଇଁ,
0: ମାନେ ଗଛଟା ଜଗାମି ବୋଇଲେ ତାର ନିହା ବଢ଼ଲା ତ ତାର ପିଛା ନାଇଁ ଛାଡ଼େ,
1: ହଇ ହଇ ଭଲେ ଗୁଟେ ଲଗାମି କିନ୍ତୁ ତାର ଦେଖରେଖ କର୍ମି,
0: ହଇ ଇଟା ହିଁ ଗୋଟେ ସୋଚ ହେବାର କଥା,
1: ହଇ ହଇ ହଇ। ଆରୁ ଇ ଯେନ୍ କାମଟା ମୋର ବାରି ଥି ଯେତେବେଳେ ମୁଇଁ ଆମ ଗଛ ଲଗାଲି, ମିଲିଥିଲା ଚାରିଟା ଦେଇଥିଲେ ଇ ଯେନ୍ ବନ ବିଭାଗରୁ ଆଜ୍ଞା ମାନେ,
0: ହଇ ହଇ
1: ବୋଇଲେ ଚାରିଟା ଲଗାଲି ଆଉ କାଣା ହେଲା ଚାରିଟା ଗଛ ବଢ଼ିଆ ସେ ବଢ଼ୁଥିଲା, ହେଲେ ଗୋଟେ ଗଛଟା ସବକରନୁ ପହିଲା ଗୋଟେ ବରଷ ହେଲା କିନ୍ତୁ ସେ ଫଲଲା ବୋଇଲେ ଟିକେ ଲୋଭଟା ନି ଆସିଯିବା କାଇଁ।
0: ଓହୋ ବୋଇଲେ ଆଉ କାଣା କରଲ ଗା?
1: କାଣା କର୍ମି, କେନ୍ତା କାଇଁ ହେବା, କେତେ ବଢ଼ବା, କେନ୍ତା ଦେଖାଯିବା, ସେ ଚକରରେ ସେଟାକେ ଟିକେ ଗୋଟେଟାକେ ବଢ଼ବାର ଲାଗି ଦେଲି ଗୋଟେ ଆମକେ, ବାକିଟାକେ ଝଡ଼େଇ ଦେଲି। ହେଲେ କାଣା ହେଲା ସେ ଠିକ ଫଲୁଥିଲା, ଦୁଇ ବରଷ ହେଲା, କିନ୍ତୁ ସେ ଫାଲେ ଟିକେ ପାଣିଟା ଜମୁଥିଲା, ତ ଚେଷ୍ଟା କରଲି ପାଣିଟାକେ ଭଗାବାର ଲାଗି, ହେଲେ ବେଶୀ ପାଣି ହେଲା କି କାଇଁ ସେଟା ମରିଗଲା, ବଢ଼ା ଦୁଃଖ ଲାଗ୍ଲା ଗା, ଏତେ ସେବା କରଲା ବାଦେ ବି ସେଟା ମରିଯାଉଛେ, ବେଲେ ବାହାରେ ଆମେ ଛାଡ଼ିଦେମା ଇ ଯେନ୍ ଅନାଥ ବାଗେର ଲାବାରିସ ବାଗେର ବେଲେ ସେଟା ତ ଆଉ କିଏ କହେବା।
0: ତ ଇ ଯେନ୍ ପରବ ମନାଉଛୁ ବନ ମହୋତ୍ସବ, ଆମର ଯେନ୍ ଉଦ୍ଦେଶ୍ୟ କରିକିରି ବନା ହେଇଥିଲା ବନ ମହୋତ୍ସବଟା, ସେ ବନ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଇଟା ଯେ ଆମେ ଜଙ୍ଗଲ କେନ୍ତା ସୃଷ୍ଟି କରିପାରମା ନୂଆ କରି।
1: ବିଲକୁଲ ବିଲକୁଲ,
0: ଆରୁ ଏନ୍ତା ତ ଗଛ ମାନ ବନେ କରି ଅଛେ, ଫଲ ଗଛ ଅଛେ, କେନ୍ଟା କାଠ ଆକାରରେ ବ୍ୟବହାର କରିପାରମା, କେନ୍ଟାକେ ଆମର ଯେନ୍ ଔଷଧୀୟ ବୃକ୍ଷ ହିସାବରେ ବ୍ୟବହାର କରିପାରମା, ବୋଇଲେ କେତେ କାଣା ଗଛ ମାନ ରହିଛେ, ତ ଆମର ସୁବିଧା ଯେନ୍ଟା ହଉଛେ ଆମର ଯେନ୍ଟା ନିହାତି ଦରକାର ସେ ବାଗିର ଗଛ ମାନକେ ଆମକେ ଚୟନ କରିକିରି ଲଗାବାର ଅଛେ।
1: ବିଲକୁଲ ବିଲକୁଲ, ଆରୁ ଇ ଭିତରେ ବନ ବିଭାଗର ଆଜ୍ଞା ମାନେ ବହୁତ କହିଲେ ବହୁତ ମାନେ ଆକ୍ଟିଭ ହେଇଯିସନ୍, ପୁରା ସବୁଦି ଇ ଯେନ୍ ଗଛ ମାନକେ ଲଗାବାର ଲାଗି, ଗଛ ମାନକେ ଦେବାର ଲାଗି, ଡିଷ୍ଟ୍ରିବ୍ୟୁସନ୍ କରବାର ଲାଗି ସେମାନେ ପୁରା ବ୍ୟସ୍ତ ରହେସନ୍। ତ ଆମର କର୍ତ୍ତବ୍ୟ କାଣା ରହିଲା, ଆମକୁ ଯଦି ଇ ଯେନ୍ ଚାରା ଗଛ ମାନେ ଦରକାର ବୋଇଲେ ଇ ଯେନ୍ ଆଜ୍ଞା ମାନେ ନର୍ସରୀ ମାନେ କରିଥିସନ୍ ସେମାନଙ୍କର ପାଖେ ଯାଇକରି ଆମେ ଇ ଯେନ୍ ଆଧାର କାର୍ଡର ଜେରକ୍ସଟାକେ ଦେମା ବୋଇଲେ

0: ଆମକେ ସେମାନେ ସେ 4-5 ଗଛ ଦେଉଛନ୍କା, ସେଟାକେ ଆଣିକରି ଆମେ ଲଗାମା। ଅନେକ ଭାଇ ବହିନ ମାନଙ୍କର ଇଚ୍ଛା କାଣା ଥିସି, ସେ ଶାଗୁଆନ ଗଛ ମାନକେ ଲଗାବେ, ସେମାନଙ୍କେ ଫେର ଲଗାମେ ବେଲେ କାଣା ହେବା କି ସେମାନେ ଏଇ ଯେନ୍ ବେଡ୍ କି ଝରକା କବାଟ ସବୁ ଯେନ୍ ବନାଉଛନ୍, ଇ ସବୁ ଫେର ବନେଇ ପାରବେ ଯେତେବେଳେ ସେମାନେ ଘର ଦୁଆର ମାନେ ବନାବେ କି କିଛି ଏନ୍ତା ଗୋଟେ କରବାର ଲାଗି ଚାହୁଁଛନ୍, ସେତିକି ବେଲେ ହେଇପାରବା।
1: ଆର ଯଦି ବ୍ୟବସାୟିକ ଭିତ୍ତି ନ କରମେ ବୋଇଲେ ହେଟାକେ ବିକି ବି ପାରମେ।
0: ବିଲକୁଲ ବିଲକୁଲ,
1: ଆମର ଆଜ୍ଞା ମାନକେ ପରାମର୍ଶ କରିକିରି ତାକେ ବିକା ଭଞ୍ଜା କଲେ କିଛି ଅସୁବିଧା ନାଇଁ ନ?
0: କିଛି ଅସୁବିଧା ନାଇଁ ନ, ସବୁର ତ ଗୋଟେ ପ୍ରୋସେସ୍ ଅଛେ ଗା। ଆରୁ ଆମେ ବିନା ଇଏ ପ୍ରୋସେସ୍ରେ ଯାଇକରି ଆମେ କର୍ମା ବୋଇଲେ ତ ଅସୁବିଧା ହେବା କି ନି କହ?
1: ସବୁର ନୀତି ନିୟମ ବନା ହେଇଛେ, ଏ ପ୍ରକୃତିର ଯେନ୍ତା ନୀତି ନିୟମ ଅଛେ ସେ ନୀତି ନିୟମକେ ଆମେ ଯଦି ମାନିକିରି ଚଲୁଛୁ ବୋଇଲେ କିଛି ଅସୁବିଧା ନାଇଁ ହୁଏ, ଆରୁ ତାର ଖିଲାପ ଥି ଯାଉଛୁ ବୋଇଲେ
0: ବହୁତ ଅସୁବିଧା ହେବା, ଫସିଜିମା ବୋଇଲେ ସେଠାନୁ ବାର ବାର ମୁସ୍କିଲ ହେଇଯିବା ନି କାଏଁ?
1: ହଇ, ତ ସେ ବାଗିର୍ ହିଁ ଆମ ଯେ ନୀତି ନିୟମ ରହିଛେ, ଆଇନ କାନୁନ ରହିଛେ, ସେ ଆଇନ କାନୁନ ଭିତରେ ରହିକିରି ଆମକେ ଗଛ ପତ୍ର ମାନକେ ଯୋଗାବାର ଅଛେ। ଆରୁ ତାଙ୍କର ଯେନ୍ ପ୍ରୋସେସ୍ ଅଛେ କି ତାଙ୍କର ଯେନ୍ ପ୍ରକ୍ରିୟା ମାନ ରହିଛେ ସେ ଜିନିଷ ମାନକେ ଯଦି ଆମେ କରିଦେମା ବୋଇଲେ କିଛି ଅସୁବିଧା ନାଇଁ ହୁଏ।
0: ବିଲକୁଲ, ଆରୁ ଆମର ବର୍ତ୍ତମାନ ଯେନ୍ ଭାରତ ସରକାର ଅଛେ ତାର 12 ହେଲାନ, ସେ ଭିତରେ ବିଭିନ୍ନ ପ୍ରକାର ଯୋଜନା ମାନେ କରଲେ, ଏଇ ଗଛ ଲଗାବାର ଗଛ ଚାରା ଡିଷ୍ଟ୍ରିବ୍ୟୁସନ କରବାର ସବୁ ଯୋଜନା ମାନେ କରିଛନ୍, ତ ଆମେ ତାର ଲାଭ ଉଠାମା। ତାର ସାଙ୍ଗେ ସାଙ୍ଗେ ଚାଷବାସ ଲାଗି ଯାହା ଫେର ସୁବିଧା ସୁଯୋଗ ମାନେ ଦିଆଯାଉଛେ ତାର ଫେର ଆମେ ଲାଭ ଉଠାମା। ଯେନ୍ତାକି ଲାଇମ୍ସ ନୁ ଯେନ୍ ସୁବିଧା ମାନେ ମିଲ୍ସି, ସାର ମିଲ୍ସି, ଆମର ବିହନ ମିଲ୍ସି, ଇ ଯେନ୍ ଚାଷବାସରେ ପଇସା ପତ୍ର ଅଭାବ ହେଲା ବେଲେ ସେଟା ମିଲ୍ସି, ତା ଟିକେ ଆମେ ଲାଭ ନେମା।
1: ହଇ, ତାର ସାଙ୍ଗେ ବିକା ଭଞ୍ଜା କରବାର ଲାଗି ସେ ଲେମ୍ସର ବି ସୁବିଧା ଅଛେ, ସେନ ବିକା ଭଞ୍ଜା କରମା ବୋଇଲେ ସିଧା ଆକାଉଣ୍ଟ କି ଆମର ପଇସା ପଲେଇ ଆସବା।
0: ବିଲକୁଲ ବିଲକୁଲ,
1: ଆରୁ ମଜାଥି ଆରୁ ସେ ବେପାରୀର ଦରକାର ହିଁ ନାଇଁ ନ।
0: ଆରୁ ଆମେ ଯେତେବେଳେ ଧାନ ଚାଷ କରୁଛୁ ଭିତରେ ବେଲେ ଆମେ କାଣା କରମା, ଇନ୍ସୁରାନ୍ସ କରମା। ଆରୁ ଦୁସରା କଥା ହେଲା, ଆଜିକାଲି ମାନେ କ୍ଷେତ ବଚାଓ ଅଭିଯାନ ଫେର ଚାଲିଛେ, ଆମେ ଯେନ୍ ଗଛ ମାନକେ ଲଗାଉଛୁ ଫଲ ବଗିଚା ଫେର ବନାଉଛୁ ବୋଇଲେ ସେଥିରେ ଆମେ ଏଇ ଯେନ୍ ଜୈବିକ ପଦ୍ଧତି ନେ ଏଇ ଯେନ୍ ଫଲ ବଗିଚା ବନାବାର ବିଶେଷ ଆମେ ଚେଷ୍ଟା କରମା।
1: ହଇ,
0: ଆରୁ ଧାନର କଥା ତ କାଣା, ସେଥିରେ ଆମେ ନିହାତି ଭାବରେ ଦେମା ବୋଇଲେ ଆମର କ୍ଷେତଟା ବଚିକରି ରହିଲେ ଯାଇକରି ଆମର ବେଶୀ ଦିନ ତକ ଆମେ ସେଠାନେ ଏଇ ଯେନ୍ ଧାନ ଫସଲ ମାନକେ ବା ବିଭିନ୍ନ ପ୍ରକାର ଫସଲ ମାନକେ ଆମେ ଉତ୍ପାଦନ କରିପାରମା।
1: ହଇ,
0: କ୍ଷେତ ବଚିଲେ ତ
1: ସରକାରଙ୍କର ଯେନ୍ ପ୍ରୟାସ ରହିଛେ କ୍ଷେତ ବଚା ଅଭିଯାନ, ଆମେ ଯଦି ଲାଗି ପଡ଼ମା ବୋଇଲେ ସେଟା ସଫଲ ହେଇପାରବା।
0: ବିଲକୁଲ ଗା ବିଲକୁଲ, ହେଲେ ଶୁନ ତ।
1: ହଁ ଦାଦା,
0: ଚାଲ ଏ ଭାଇଙ୍କର କଥା ମାନକେ ଶୁଣି ପକଉ।
1: ହଇ ଶୁନୁ,
2: ଚାଷୀ ଭାଇ ବହିନ ମାନେ ଆଜିର ଜଣେ ଚାଷୀ ଭାଇଙ୍କର ସାଙ୍ଗେ କଥାବାର୍ତ୍ତା ହେମା, ଆଉ ତାଙ୍କର ଚାଷବାସ ବିଷୟରେ ବୁଝମା। ହେଲେ ପହିଲା କରି ଯେଉଁ ଆମେ ତାଙ୍କୁ ଆମର କାର୍ଯ୍ୟକ୍ରମ ନ ସ୍ୱାଗତ କରମା, ଭାଇ ଜୁହାର।
3: ଆଜ୍ଞା ଜୁହାର।
2: ପହିଲା କରି ଆମର ଚାଷୀ ଭାଇ ବହିନ ମାନଙ୍କୁ ଆପଣଙ୍କର ପରିଚୟ ଟିକେ ଦଉନ୍।
3: ଆଜ୍ଞା, ମୁଁ ହଉଛି ଅମର ସାହୁ, ଏଟ ଖୁଟଗାଁ, ପୋଷ୍ଟ ଖୁଟଗାଁ, ଡିଷ୍ଟ୍ରିକ୍ଟ ସୁନ୍ଦରଗଡ଼।
2: ତ ଆପଣ ତ ଜଣେ ଚାଷୀ ଆନ୍, ଆରୁ ଚାଷବାସ ତ ନିହାତି କରୁଥିବେ, ହେଲେ ୟାହାଚିନ୍ ବର୍ଷା ଦିନିଆ ସବୁ କାଣା କାଣା ଚାଷବାସ କରିଛନ୍ ବା କରବା ଲାଗି ଆରମ୍ଭ କରଲେନ?
3: ବର୍ତ୍ତମାନ ବର୍ଷା ଦିନେ ଲାଗି ତ ଆମେ ତ ପ୍ରଥମେ ବର୍ଷା ଦିନେ ଧାନଟା କରସୁଁ, ତାପରେ ପନିପରିବାରେ ଟମାଟର କରସୁଁ, ବିନ୍ସ କରସୁଁ, ଆଉ ବରବଟି କରସୁଁ।
2: ତ ୟାହାଚିନ୍ କାଣା କାଣା କରିଛନ୍?
3: ଏବେ ବର୍ତ୍ତମାନ ଆମ ଟମାଟର ଚାରାଟା ପକେଇ ଦିଆ ହେଇଛେ, ଆଉ ବିନ୍ସ ମଞ୍ଜି ଲଗେଇ ଦିଆ ହେଇଛେ।
2: ତ ଆପଣଙ୍କର ଯେନ୍ ଧାନ ଚାଷଟା ଏଥର ଆରମ୍ଭ କରଲେ ନ କିନି?
3: ଚାରାଟା ପକେଇ ଦିଆ ହେଇଛେ।
2: କେନ୍ ବିହନ ଏଥର ଚାଷବାସ କରିଛନ୍?
3: ଦେଶୀ ଭେରାଇଟି ବି କରିଛେ, ଆର ହାଇବ୍ରିଡ୍ ଭେରାଇଟି ବି କରିଛେ।
2: ହାଇବ୍ରିଡ୍ ଭିତରେ କେନ୍ କେନ୍ ବିହନ କରିଛନ୍?
3: ହାଇବ୍ରିଡ୍ ଭିତରେ ପାଇନିୟର କରିଛେ 27x37, ଆଉ 27x22 କରିଛେ।
2: ଏଇଟା ଏଥର ନୂଆ କରି କରିଛନ୍ କି ଆଗରୁ କରୁଥିଲେ?
3: ଆଗ ମୁଁ ଦେଶୀ ଭେରାଇଟି କରୁଥିଲି, ଏବେ ମୁଁ ଏଇ ବିଷୟରେ ଜାଣିଲି ଶୁଣିଲି, ଦେଶୀ ନୁ ଅଧିକା ଉପଜଟା ଦଉଛେ, ଆଉ ଭଲ ଅଛେ ଖାଇବା ଲାଗି, ଭଲ ଅଛେ ବୋଲି ମୁଁ ଏଇଟା ଏଥର କରିଛେ।
2: ତ ଆଜିକାଲି ତ ଶ୍ରୀ ପ୍ରଣାଳୀରେ ସବୁ ଚାଷବାସ ବେଶୀ କରି କରା ହଉଛେ, ଆପଣ କେନ୍ ପ୍ରଣାଳୀରେ କରୁଛନ୍?
3: ଆମର ଜଣେ ବ୍ଲକ ଆଡୁ ଆସିଥିଲେ ଜଣେ କହିବା ଲାଗି କି ଶ୍ରୀ ପଦ୍ଧତିରେ କର, ଶ୍ରୀ ପଦ୍ଧତିରେ କର ବୋଲି। ମୁଇଁ ତ ଥରେ ବି ନାଇଁ କରବାର ତାହେଲେ, କିନ୍ତୁ ଏଥର ମୁଁ ଭାବୁଛେ କର୍ମି ବୋଲିକି।
2: ଆପଣ ତ ଧାନ ଚାଷ କରୁଛନ୍, ତାର ସାଙ୍ଗେ ସାଙ୍ଗେ ପନିପରିବା ବି ଚାଷ କରୁଛନ୍, ହେଲେ ପନିପରିବା ଭିତରେ ଯେନ୍ କହିଲେ ଟମାଟର ହେଲା କି ବିନ୍ସ ହେଲା କି ବରବଟି ହେଲା, ଏଇଟା ମାନଙ୍କୁ ଆପଣ ଚାରା ନିଜେ ପ୍ରସ୍ତୁତି କରିକିରି କରୁଛନ୍ କେ?
3: ଆଜ୍ଞା, ଏ ଟମାଟୋ ହେଇଗଲା, ଏଇଟା ଚାରା ତିଆରି କରିବାକୁ ପଡ଼ୁଛି, ଚାରା ତିଆରି କରିକିନା ଫେର ଆମେ ଟ୍ରାନ୍ସପ୍ଲାଣ୍ଟିଂ କରସୁଁ, ଯେନ୍ତା ଧାନ ଯେନ୍ତା ଚାରା ପକେଇକରି କରସୁଁ। ଆଉ ବିନ୍ସ ଟା ଯେନ୍ଟା ଅଛେ ହେଟା ବର୍ତ୍ତମାନ ତ ନାଇଁ ହୁଏ, କିନ୍ତୁ ଲହ ବର୍ଷା ଦିନେ ବିନ୍ସ ଅଛେ।
2: ତ ବର୍ଷା ଦିନେ ଗୋଟେ ମୁଖ୍ୟ ସମସ୍ୟା ରହିଛି, ଚାରାକେ କେନ୍ତା କରି ଭଲ ଭାବେ ବନାବେ, ତ ଚାରା ଭଲ ଭାବେ ବନବା ବୋଲିକରି କେନ୍ କେନ୍ କଥା ପ୍ରତି ଆପଣମାନେ ପଦକ୍ଷେପ ନେସନ୍। ଯେନ୍ତା ଧରୁନ୍ ଟମାଟର ଚାରା

0: ଯାହାଚିନ୍ ଆପଣ ଆରମ୍ଭ କରିଛନ୍, ତ ସେଟା କେନ୍ତା କେନ୍ତା କାଣା କଲେ ଆଉ ସେଟାକେ କରିଛନ୍ ସେ ବିଷୟରେ ଟିକେ କହିବେ?
1: ତ ବର୍ତ୍ତମାନ ତ ଯଦି ଟମାଟୋ କଥା ଧରାବେ ତ ଆମେ ଟମାଟୋ କେ ପ୍ରଥମେ ଉଚ୍ଚା ଜାଗାର ସିଲେକ୍ସନ୍ କରସୁଁ,
0: ଡିପ୍ ଜାଗା,
1: ହଁ ଡିପ୍ ଜାଗାଟା, ଯେନ୍ତା କି ଯଦି ବର୍ଷା ପଡ଼ିଲା ବି ତ ପାନ୍ ସାଇଡ୍ ଆଡ଼ ବାହାରି ଯିବା,
0: ଜମା ହେଇକରି ନାଇଁ ରହେ,
1: ଜମା ହେଇକରି ନାଇଁ ରହେ। ତାପରେ ସେନେ ଟିକେ ଗୋବର, ଡିଏପି ଟିକେ ଆଉ ପଟାସ ଟିକେ ଦେଇକରି ସେ ମାଟିକେ ଟିକେ ଉର୍ବର କରସୁଁ। ଉର୍ବର କରିକିନା ଚାରିଟା ଆମେ ମଞ୍ଜି ଯେନ ଅଛେ ମଞ୍ଜିଟାକେ ପକେଇ ଦେସୁଁ। ମଞ୍ଜି ପକେଇ ଦେଇ ସାରିଲା ପରେ ଏଟା ଚାରିରୁ ପାଞ୍ଚ ଦିନ ଭିତରେ ଟିକେ ଟିକେ ମଞ୍ଜିଟା ବାହାରିବା ଆରମ୍ଭ ହେଇଯାଇସି।
0: ତ ଏଥର କେନ୍ ଭେରାଇଟିର ଟମାଟୋ ଚାରା ପକେଇଛନ୍?
1: ଏଥର ମୁଇଁ ବର୍ଦନ୍ତାର ଅମ୍ବିକା ଟମାଟୋ ଲଗେଇଛେ।
0: ଏଟା ଦେଶୀ ହେ କି ହାଇବ୍ରିଡ୍? ହେ
1: ହାଇବ୍ରିଡ୍ ହେ, କିନ୍ତୁ ଦେଖ୍ବା ଲାଗି ଦେଶୀ ହେ,
0: ମାନେ ମିଡିୟମ୍ ସାଇଜ୍ର ହେବା ନା କାଣା?
1: ଏଟା ସାଇଜ୍ଟା ମୁଁ ଗତ ବର୍ଷ କରିଥିଲି 70 ଗ୍ରାମ୍ରୁ 80 ଗ୍ରାମ୍ ଆସି ଗୋଟେ ଗୋଟେ ଟମାଟୋଟା, ଆଉ ଦେଖ୍ବାକେ ଦେଶୀ ଭେରାଇଟି ବୋଲି ଦେଖାଯାଏ।
0: ତ ଗତ ବର୍ଷରୁ ଏଇଟା କରି ଆସୁଛନ୍?
1: ଆଜ୍ଞା।
0: ଗତ ବର୍ଷ କେନ୍ତା ହେଇଥିଲା?
1: ଗତ ବର୍ଷ ମୁଇଁ ଟମାଟୋ ଚାଷ୍ଟା କରିଥିଲି, ମତେ ଟମାଟୋ ଦେଖ୍ବାକେ ଆଉ ବିକ୍ବା ଲାଗି ସୁବିଧା ହେଇଥିଲା, ଟମାଟୋ ମୋର ଫାଇଦା ହେଲା, ସେଥିଲାଗି ମୁଁ ଏଇଟା କରିବା ଲାଗି ଇଚ୍ଛୁକ ହେଲି।
0: ମାନେ ଆଉ ଥରେ ସେଟାକେ ରିପିଟ୍ କରୁଛନ୍?
1: ହଁ, ଆଉ ଥରେ ଏଇଟା କରୁଛେ।
0: ତ ଏଇ ଯେନ୍ ଆପଣ ଚାରା ପ୍ରସ୍ତୁତି କଲେ ଟମାଟର, ତ ଏଥିରେ ଆଉ କିଛି କାଣା ଦେଇଛନ୍ କେ?
1: ହଁ, ଟମାଟର ମଞ୍ଜିଟା ପକାଲି, ସେନେ ଖାଲି ଜାଗା ତିଆରି କରିକିନା ଡିଏପି ପଟାସ ଆଉ ହଲକା ଫୁଲକା ଯାଇ ମିଶିକରି ସେଥିରେ ମୁଁ ପକେଇ ଦେଇଛେ। ସେନୁ 2-4 ଦିନ ଭିତରେ ଟମାଟୋ ଚାରାଟା ବାହାରି ଯିବା, ତେବେ ଯାଇକରି 15-18 ଦିନ ପରେ, ଆର ବର୍ଷ ଯେନ୍ତା କରିଥିଲି ସେଇଟା ଏଇଟା ବତଉଛେ ଆପଣଙ୍କୁ, ଆଉ 15-18 ଦିନ ପରେ ସେ ଚାରାକେ ମୁଁ ଯେନ୍ ଜାଗାରେ ଲଗାବାର କଥା ଆମର ଯେନ୍ ଫିଲ୍ଡ ଅଛେ ସେନେ ମୁଇଁ ଲଗାମି।
0: ତ ଆପଣ ଯେନ୍ ଚାରା ଲଗାବାର କଥା କହିଲେ ଗତ ବର୍ଷ ନୁ କରି ଆସୁଛନ୍, ମାନେ ଜାଣିଥିବେ ଯେ ଚାରା ଯେନ୍ ଲଗଉଛନ୍ ଏଇଟା କେତେ କେତେ କରି ଦୂରିଆ କରି ଲଗାଲେ ସୁବିଧା ହେସି, ଆରୁ ସେଥିରେ ଖସାର ଦେବାର ବି ସୁବିଧା ହେସି, ପାନି ମଡ଼ାବାର ବି ସୁବିଧା ହେସି, ସେ ବିଷୟରେ ଟିକେ କହିବେ?
1: ଆଜ୍ଞା, ଏ ଚାରାଟା ଲଗାବାର ଡିଷ୍ଟାନ୍ସ ହେଉଛି 1 ଫୁଟ୍ ବାଇ 1 ଫୁଟ୍ ଚାରାଟା ଲଗାବାର କଥା,
0: ଲମ୍ବା ଆର୍ ଚଉଡ଼ା ଭିତରେ,
1: ଲମ୍ବା ଆର୍ ଚଉଡ଼ା ଭିତରେ। ତ ଏଇ ଭିତରେ ଯଦି ଗ୍ୟାପ୍ ଦେଇକରି ଆମେ ଚାରାଟା ଯଦି ଲଗଉଛୁ ବୋଲେ ଗଛଟା ବଢ଼ ହେଇସାରିଲା ପରେ ପତ୍ରର ସଂଖ୍ୟା ବି ଟିକେ ବଢ଼ିଯାସି, ଗୋଚା ଗୋଚା ହେଇଯାସି। ଇନୁ କାଣା ଅଛେ, ଟିକେ ପବନ ପାଣି ପଶିଲେ ଟମାଟୋ ଫଲବାର ଲାଗି ବେଶୀ ଲାଭ ହେସି,
0: ଆଉ ସେ ଯେତେବେଳେ ବେଶୀ ଝଙ୍କାଳିଆ ହେସି ଟମାଟର ଗଛର ଉପର ଅଗି କିଛି ଛିଡ଼ାସନ୍ କେ, ମାନେ ଆହୁରି ଝଙ୍କାଳିଆ ହେବା ବୋଲିକରି?
1: ନାଇଁ, ଆମେ ନାଇଁ ଛିଡ଼ୁ ଆଜ୍ଞା।
0: ତ ଆପଣ ତ ଗତ ବର୍ଷରୁ କରି ଆସୁଛନ୍ ବୋଲେ କିଛି ନା କିଛି ଅଭିଜ୍ଞତା ରହିଛେ, ହେଲେ ଟମାଟରରେ ବିଶେଷ କରି କେନ୍ କେନ୍ ରୋଗ ପୋକର ସମସ୍ୟା ଦେଖାଯାଏସି?
1: ଟମାଟରରେ ବିଶେଷ କରି ଆଜ୍ଞା ପତ୍ର ହଳଦିଆ ହେଇଯିବାଟା ବେଶୀ କରି ଆରମ୍ଭ ହେସି,
0: ଆଉ ଝାଉଁଳିଆ କିଛି ହେସି କେ?
1: ଝାଉଁଳିଆ ଭେରାଇଟି ଉପରେ ଡିପେଣ୍ଡ କରୁଛି ଆଜ୍ଞା, କେନ୍ କେନ୍ ଭେରାଇଟିରେ ଝାଉଁଳା ରୋଗ ଲାଗ୍ସି, ସେ ମୂଲ ପାଖେ ଯେନ ଅଛେ ସେ ପାଖକୁ ଝାଉଁଳା ରୋଗ ଲାଗ୍ସି, ଆଉ ମୂଲ ସଡ଼ା ବେମାର ବି ଗୋଟେ ଗୋଟେ ଭେରାଇଟିରେ ଲାଗ୍ସି, ତାର୍ ଲାଗି ଆମକୁ ଔଷଧ ପତ୍ର ପକାବାର ପଡ଼ସି।
0: ତ ଗତ ବର୍ଷ ଯେନ୍ କରିଥିଲେ ସେଥିରେ କିଛି ରୋଗ ପୋକ ସମସ୍ୟା ଦେଖା ଦେଇଥିଲା କେ?
1: ଆମ ଏଇ ଭେରାଇଟିରେ ତ ବିଶେଷ ଦେଖବାକେ ନାଇଁ ମିଳିଲା, କିନ୍ତୁ ଭୁନଭୁନିଟା ବେଶୀ ବିଶେଷ କରି ଆସିଥିଲା।
0: ତାର୍ ଲାଗି କାଣା ଔଷଧ ପତ୍ର ସବୁ ବ୍ୟବହାର କଲେ?
1: ଆମ ଭୁନଭୁନି ଲାଗି ମୁଁ ବ୍ୟବହାର କରିଥିଲି ମ୍ୟାକ୍ସିମା, ମ୍ୟାକ୍ସିମା ଥରେ ୟୁଜ୍ କରିଥିଲି, ଆଉ ଥରେ ୟୁଜ୍ କରିଥିଲି ଡ୍ରୋନ୍ 7000।
0: ମାନେ ଲିକ୍ୱିଡ୍ ରାସାୟନିକ କୀଟନାଶକ?
1: ହଁ, ଏଇଟା ଲିକ୍ୱିଡ୍ ତ ନୁହେଁ, ଏଇଟା ଦାନାର ଥିଲା।
0: ଏଇଟା କେନ୍ତା କରି ଦଉଥିଲେ?
1: ମତେ ଦୋକାନବାଲା ବତେଇଥିଲା କି ବନବୁନି ଯଦି ଲାଗୁଛେ ବେଲେ ଗୋଟେ ପ୍ୟାକେଟ୍ ଦେଇଥିଲା ମତେ, ଗୋଟେ ପ୍ୟାକେଟ୍ 15 ଲିଟର ପାଣିରେ ଘୋଲି କରି ସ୍ପ୍ରେ କରବା ଲାଗି କହିଥିଲା, ତ ମୁଁ କରିଥିଲି, ବନବୁନିଟା ହଟି ଯାଇଥିଲା। ତାପରେ ମୁଁ ଆର ବର୍ଷ ଯେନ୍ ହିସାବରେ କରିଥିଲି ମତେ ଲାଗିଲା ବନବୁନିଟା ହିଁ ସବୁରୁ ବଡ଼ ବିଶେଷ ରୋଗ ପୋକର ଆରମ୍ଭ କରସି। ତାପରେ ମୁଁ 7 ଦିନ ବନବୁନି ଲାଗୁ ନ ଲାଗୁ, 7 ଦିନ ଭିତରେ ଥରେ ମୁଁ ବନବୁନି ଡନ୍ ହେଲା କି ମ୍ୟାକ୍ସିମା ହେଲା ସେଟା ସ୍ପ୍ରେ କରୁଥିଲି, ବୋଲେ ରୋଗ ପୋକଟା ବହୁତ କମ୍ ନାଇଁ ମାତ୍ରାରେ ଥିଲା।
0: ତ ଏହାଚିନ୍ ବର୍ଷା ଦିନିଆ ଟମାଟର ଆପଣ ଆରମ୍ଭ କରିଛନ୍, ମାନେ ବର୍ଷା ଦିନିଆ ଟମାଟର ବାହାରିଲେ ତ ବନେ ଦରଦାମରେ ବିକ୍ରି କରିପାରବେ, ତ ସେଥିଲାଗି ଚିନ୍ତା କରିକରି କରିଛନ୍ ନା କାଣା?
1: ହଁ, 2 ପଇସା କମାବାର ବିଚାର ହିଁ କରିଛେ, କାରଣ ଏଇ ବର୍ଷା ସମୟରେ ଆରମ୍ଭରେ କରିନେଲେ ଆମକୁ 2 ପଇସା ମିଳିଯାଇସି, ଆଉ ଇଆଡ଼େ ମାନେ ପ୍ରାୟ ଟମାଟର କରିବାର ଲୋକମାନେ ହିଁ ଅଛନ୍, ତ ଯଦି ସମସ୍ତେ ଏକା ସାଙ୍ଗେ ଟମାଟୋଟା ବାହାର କରିନେଲେ ଆମକୁ 2 ପଇସା ନେଇ ମିଳିପାରେ,
0: ମାନେ କମ୍ ଦାମରେ ଫେର ବିକ୍ରି ବଟା ହେଇ ବସବା।
1: ହଁ ଆଜ୍ଞା,
0: ତ ଆଗରୁ ସେଥିଲାଗି ଚିନ୍ତା କରିକରି ଟମାଟର ଚାଷଟା ଆରମ୍ଭ କରିଛନ୍?
1: ଆଜ୍ଞା ଆଜ୍ଞା।
0: ତ ଆପଣଙ୍କ

0: ଏଇ ଯେନ୍ ଟମାଟରରେ ଗତ ବର୍ଷ କାଣା କାଣା ସବୁ ଖତସାର ଦେଇଥିଲେ ଆର୍ ଏଥର କାଣା ଦେମି ବୋଲିକରି ଚିନ୍ତା କରିଛନ୍, ଆର୍ କେନ୍ କେନ୍ ସମୟତେ ସେଟା ଦେମି ବୋଲିକରି ଚିନ୍ତା କରିଛନ୍?
1: ପ୍ରଥମେ ଚାରା ଲଗାଇଲା ଟାଇମରେ ତ ମୁଁ ଆଗରୁ କହିଦେଇଥିଲି ଡିଏପି ପଟାସ ଦେଇକରି ଚାରିଟା ଆମେ ଲଗାସୁଁ, ତାପରେ ଟିକେ ବଡ ହେଇ ସାରିଲା ପରେ ମାଟି ଯେନ୍ତାକି ଆମେ ମାଟି ଉଠା କି କୋଡା ଦେବାଟା, ତ ସେ ସମୟରେ ଗୋଟେ ବାଲ୍ଟିନ ଜାଇମ ଆସି ଆଜ୍ଞା ଧନଜାଇମ ବୋଲିକରି ଧନଜାଇମ ଡିଏପି ୟୁରିଆ ଟିକେ ଆଉ ପଟାସ ସେଟା ଦେଇକରି ଆମେ ମାଟିକେ ଉଠେଇ ଦେସୁଁ। ଉଠେଇ ଦେଇ ସାରିଲା ପରେ ସେଟା ଆରମ୍ଭ ହେଇଯିବା 45 ଦିନ ପରେ ଫୁଲ ଆସିବାଟା ଆରମ୍ଭ ହେଇଯାଏ। ଟମାଟରରେ ଫୁଲ ଆସି ସାରିଲା ପରେ 60-65 ଦିନ ଭିତରେ ଫୁଲରୁ କନଭର୍ଟ ହେଇକରି ଫଲରେ ଆସିଯାଏ। ଆଉ ସେ ଭିତରେ ଭୁନଭୁନିର ଯଦି ଆମେ ମାରୁଛୁ ବୋଲେ ଆଉ ରୋଗ ପୋକଟା ନେଇ ମାତ୍ରାରେ ଲାଗ୍ସି, ଅଳ୍ପ ଅଳ୍ପ ଲାଗ୍ବା କିନ୍ତୁ ବହୁତ କମ।
0: ତ ଟୋଟାଲ ଏଇଟା କେତେ ଦିନିଆ ଚାଷ ହେ ଟମାଟରଟା? ଟମାଟର ଚାଷ ହେଲେ ଏଇ ଯେନ୍ ବିନ୍ସ ଚାଷଟା କରିଛନ୍, ବିନ୍ସ ତ ଆଜିକାଲ ତାର ଦରଦାମ ଯେନ୍ ହିସାବରେ ବଢ଼ଲାନ ଯେ, ମାନେ ସେଟାକେ ଯଦି ଚାଷବାସ କରବେ ବୋଲେ ବନେ ଦୁଇ ପଇସା ପାଇବେ, ହେଲେ ବିନ୍ସଟା ଏଇଟା ଏଥର କେନ୍ ଭେରାଇଟିର ଚାଷ କରିଛନ୍?
1: ବିନ୍ସଟା ମୁଇଁ କରିଛେ ସୁଖିନ କମ୍ପାନୀର କରିଛେ, ଆଉ ବିନ୍ସ ଥଣ୍ଡା ମାସେ ପ୍ରାୟ ଆସି କିନ୍ତୁ ବିନ୍ସଟା ବର୍ଷା ମାସିଆ ବିନ୍ସ ହେ, ଆଉ ଏଇଟା ଝାକ ଦେବାର ବିନ୍ସ ହେ, ତ ଏଇ ବିନ୍ସଟା କଲେ ଝାକ ଦେଇକରି କଲେ ଭଲ ଦୁଇ ପଇସା ବି ମିଳିବା, କାରଣ ଏଇ ସମୟରେ କେ ବିନ୍ସଟା ନେଇ କରନ୍।
0: ତ ଏଥର ଯେନ୍ ବିନ୍ସଟା କରିଛନ୍ ଏଇଟା କେତେ ଗ୍ରାମ ଖଣ୍ଡେ ଚାଷ କରିଛନ୍?
1: ମୁଇଁ ଅଧା କେଜି 500 ଗ୍ରାମ କରିଛେ।
0: ତ ଇ ଯେନ୍ କହୁଥିଲେ ଟିକେ ଆଗରୁ ଯେନ୍ ଝାକ କଥା ବା ଯେନ୍ ମଡ଼ୁଆ ଲଗାବାର କଥା, ତ ଆପଣଙ୍କର କାଣା ସୁବିଧା ଅଛେ ଇ ଯେନ୍ ଝାକ ବନାବାର ଲାଗି?
1: ଝାକ ତ ଆମେ ଦେସୁ ଆଜ୍ଞା ରସି ଆନସୁ, ଆଉ ବାଡ଼ି ଆଉ ତାର ବାଡ଼ି ମଝି ମଝିରେ ଠିଆ କରିକିନା ଆଉ ତାର ଝାକ ଦେଇକରି ବାନ୍ଧିକରି ଲହକେ ଉପରେ ନେସୁ।
0: ବର୍ଷା ଦିନେ ଟିକେ ଭାଙ୍ଗି ଯିବାର ବି ଚାନ୍ସ ଥିସି, ତ ସେନ୍ତା କିଛି ହେସି କେ?
1: ଚାନ୍ସ ତ ଥିସି କିନ୍ତୁ ସେ ହିସାବ ମଜବୁତ ବାଡ଼ି ଆଉ ଠେଙ୍ଗା ଧରିକରି ପାଣି ଲାଗ୍ସି।
0: ତ ଇଥର ଯେନ୍ ବିନ୍ସଟା କରିଛନ୍ ଏଇଟା କେତେ କେତେ ଦୂରିଆ କରି ସବୁ ଚାଷବାସ କରୁଛନ୍ ଗୋଟେ ଗଛରୁ ଅନ୍ୟ ଗଛକେ?
1: ଏଇଟା ଯଦି ଝାକ ଆମେ ଦଉଛୁ ତ ମଝିରେ ଡିଷ୍ଟାନ୍ସ ପଶ୍ବା ଲାଗି ତୁଲାତୁଲି କରବା ଲାଗି 2 ଫୁଟ 2.5 ଫୁଟ ଗେପ୍ ରଖସୁଁ,
0: ମାନେ ଯେନ୍ତା ଭଲ ଭାବେ ଯାଇ ଆସି ହେବା
1: ଯାଇ ଆସି ହେବା।
0: ଆଉ ଯେତେବେଳେ ଆପଣଙ୍କର ଯେନ୍ ଲରଙ୍ଗ ବଢି ବସବା ବିନ୍ସର, ତ ସେଇ ସମୟରେ କାଣ ସବୁ ନିହାତି ଦେଖଭାଲ କରବାର ପଡ଼ସି?
1: ଲ ବଢ଼ାବା ଲାଗି ବି ଗୋଟେ ଭିଟାମିନ ଆମେ ୟୁଜ କରୁଛୁ, ଲ ବଢ଼ାବା ଲାଗି ଆପଣଙ୍କ ମାଇକ୍ରୋଫିଟ ଆଉ ସମରସ ଏ ଦୁଇଟା ମିଶେଇକରି ଯଦି ଆମେ ସ୍ପ୍ରେ କରି ନେଲେ ଆମର ଲଟା ଜଲ୍ଦି ଜଲ୍ଦି ବଢି ଆସି, ଆଉ ସେ ଫଲରୁ ଫୁଲକେ କନଭର୍ଟ ହେବା ଲାଗି ଦୁଇଟା ବି ବହୁତ ହେଲ୍ପ କରସି, ତ ଏଇ ଜିନିଷଟା ଆମେ ୟୁଜ୍ କରୁଛୁ। ଆଉ ରୋଗ ଲାଗବାଟା ସେଟା ତ ମୁଁ ପ୍ରାୟ ଦେଖିଲି କ୍ଲାଇମେଟ ଉପରେ ଡିପେଣ୍ଡ କରୁଛି, ଯଦି ଥଣ୍ଡା ଆଉ ଗରମ ଯଦି ପ୍ରାୟ ଏକା ସମୟ ଆସିଗଲେ ରୋଗଟା ଆରମ୍ଭ ହେଇଯାଉଛେ, ଆଉ ସେ ଭିତରେ ପୋକ ବି ଲାଗବାର ଆରମ୍ଭ ହେଇଯାଉଛେ।
0: ତ ଏଇ ଯେନ୍ ଆପଣ କହିଲେ ଯେ ରୋଗ ପୋକ କଥା, ରୋଗ ପୋକ ଭିତରେ କେନ୍ କେନ୍ ପ୍ରକାର ରୋଗ ପୋକ ସମସ୍ୟା ଦେଖାଯାଏସି?
1: ରୋଗ ଭିତରେ ପତ୍ର ମୁରିଜି ଯିବାଟା ପ୍ରଥମେ ହଲଦିଆ ହେଇଯିବା, ପତ୍ର ଦାଗି ଦାଗି ହେଇକରି ହଲଦିଆ ହେଇଯିବା, ହଲଦିଆ ହେଇ ସାରିଲା ପରେ ସେ ପତ୍ରଟା ଜଲିଯିବା, ଏଇଟା ଗୋଟେ ରୋଗ। ତାପରେ ଗୋଟେ ଜମିରୁ ଜଡ଼ ସରିଯିବାଟା ଏଇଟା ଗୋଟେ ବେମାରୀ, ମୂଲ ସଡ଼ା କସନ୍ ସେଟା ଗୋଟେ ବେମାରୀ, ସେଟାକେ ଯଦି ଆମେ ଠିକ ଭାବରେ ନିଘା ରଖିକି ଚାଷ କଲୁ ବେଲେ ଫାଇଦା ଆସି, ନହେଲେ ଚାଷଟା ନେଇ ହେଇପାରେ ନୁକସାନ ବି ଆସି।
0: ଆଉ ଫୁଲ ଭଲସେ ଧରବା ବୋଲି କାଣ ବ୍ୟବହାର କରୁଛନ୍?
1: ଫୁଲ ଧରବାର ଲାଗି ଭିଟାମିନ ଆମେ ୟୁଜ କରସୁଁ।
0: ତ ଆପଣ ତ ଏତେ ସବୁ ଚାଷବାସ କରୁଛନ୍, ତ ଚାଷବାସ କଲେ ବି ଗୋଟେ ସମସ୍ୟା ରହିଛି ବିକ୍ରି ବଟାଟା, ତ ବିକ୍ରି ବଟା ସବୁ କେନ ନେଇକରି ଆପଣମାନେ ବିକ୍ରି ବଟା କରସନ୍?
1: ଏଇଟା ହିଁ ଆମର ସବକର ବଡ଼ ସମସ୍ୟା ଆଜ୍ଞା, କି ଆମେ ତ ଚାଷ କରିନେଉଛୁ 3 ମାସ ଖଟସୁଁ, ଆଉ ତାପରେ ଯେବେ ବାହାରି ଯାଏସି ସେ ସମୟରେ ଆମକୁ ବିକ୍ରିବଟା ଟିକେ ସମସ୍ୟା, ତ ପ୍ରାୟତଃ ଆମେ ବର୍ତ୍ତମାନ ଯେନ ଅଛୁ ସେନୁ ଟାଉନ କେ ଯେନ୍ ରାଉରକେଲା ଅଛେ ରାଉରକେଲାର ବଜାରକେ ଆମେ ନେସୁଁ, ଆମେ ଯାଇକରି ବିକା ବୁକି କରସୁଁ।
0: ମାନେ ଏଇ ଯେନ୍ ଆମବଗାନ ପାଖେ ଝାରଖଣ୍ଡ ମାର୍କେଟରେ?
1: ଆଜ୍ଞା ଆମବଗାନ ଝାରଖଣ୍ଡ ମାର୍କେଟରେ ଆମେ ଏନୁ ତୁଲା ତୁଲି କରିକିନା ସଫା କରିକିନା ବୋହି କରି ନେସୁଁ ଆର୍ ବିକା ବୁକି କରସୁଁ।
0: ଏଇ ଯେନ୍ ଆପଣଙ୍କର ବିନ୍ସ ଯେନ୍ ଇଥର କରିଛନ୍ ଏଇଟା କେତେ ଦିନିଆ ଚାଷ ହେ?

0: ଆଉ ଗୋଟେ କଥା, ଏଇଟା ତ ଆପଣ ବର୍ଷା ଦିନେ କରିଛନ୍, ଆର ବର୍ଷା ଦିନେ ବର୍ଷା ହେସି ବୋଲି ଚାଷବାସ ହେଇଯାଏସି, ଆଉ ସେଦିନିଆ ବି ଚାଷବାସ କରସନ୍ କେ? ତ ଆପଣଙ୍କର ଏନ୍ତା କିଛି ପାନୀର ସୁବିଧା ଅଛି କେ?
1: ପାଖେ ନଦୀ ଅଛି, ନଦୀରୁ ଆମେ ପାଣି ମୋଟର ଦ୍ୱାରା ମେସିନ୍ ଦ୍ୱାରା ଆଣିକରି ଚାଷ କରୁଛୁ।
0: କେନ୍ ନଦୀ ଯାଇଛେ ଆପଣଙ୍କର ପାଖେ?
1: କୋଇଲ ନଦୀ,
0: ସେନୁ ପାଣି ମଡ଼ାସନ୍।
1: ଆଜ୍ଞା,
0: କାଣା ଲିଫ୍ଟ ଇରିଗେସନ୍ ଅଛି ଭାଲ?
1: ଲିଫ୍ଟ ଇରିଗେସନ୍ ତ ସୁବିଧା ତ ନାଇଁ ହେବାର ତା, ଲାଗି ଆମ ନିଜର ମେସିନ୍ ଦ୍ୱାରା ହିଁ, ପର୍ସନାଲ ମେସିନ୍ ଅଛେ, ସେଥିରୁ ଆମେ ପାଣିର ସୁବିଧା କରସୁଁ।
0: ଇଲେକ୍ଟ୍ରି ବ୍ୟବହାର କରିକରି କରସନ୍ କି ଡିଜେଲ କି କିରୋସିନ ର ବ୍ୟବହାର କରସନ୍?
1: ମୁଇଁ ତ ଇଲେକ୍ଟ୍ରି ବ୍ୟବହାର କରୁଛେ, ବାକି ଅନ୍ୟ ମାନେ ଡିଜେଲ ର ବି ବ୍ୟବହାର କରସନ୍।
0: ମାନେ ଇଲେକ୍ଟ୍ରିରେ କରୁଛନ୍ ବୋଲି ଟିକେ ସୁବିଧା ହେଇଯାଉଛେ।
1: ଆଜ୍ଞା,
0: ତ ଆପଣ ତ ଚାଷବାସ କରୁଛନ୍, ହେଲେ ଆଗକେ ଆଉ ନୂଆ ଚାଷ କିଛି ଆରମ୍ଭ କରିବେ ବୋଲିକରି କିଛି ଚିନ୍ତା କରିଛନ୍ କେ?
1: ହଁ, ଚିନ୍ତା କରୁଛେ, କାରଣ ଆମେ ଚାଷ ଉପରେ ହିଁ ଡିପେଣ୍ଡ କରୁ, ଅନ୍ୟ ତ ଆଉ କିଛି ତ ସେଭଳି ନାହିଁ। ବର୍ତ୍ତମାନ ଧାନ ହେଲା, ଟମାଟୋ ହେଲା, ବିନ୍ସ ହେଲା, ଏ ଜିନିଷଟା ସରି ସାରିଲା ପରେ ଆମେ ସେ ଦିନିଆରେ ମଟର କରସୁଁ, ତାର ସାଙ୍ଗେ ବିନ୍ସ ଆଉ ଥରେ କରାହେବା। ଏଟା ତ ବର୍ଷା ଦିନିଆ, ସେଟା ସେ ଦିନେ ବିନ୍ସ ବି କରାହେବା, ଆର୍ ତା ସାଙ୍ଗେ ଲଉ ଚାଷ ବି କରମୁ।
0: ତ ଭଲ କଥା, ଆପଣ ମାନେ ଗାଁ ଗଣାରେ ରହିକରି ନିହାତି ଚାଷବାସ କରୁଛନ୍, ଆଉ ଚାଷବାସ ନେଇ କଲେ ବାକି ଯେନ୍ ମାନେ ଅଛନ୍ ଖାଉଟି ମାନେ, ସେମାନେ ଖାଇବା ଲାଗି ବି ନେଇ ପାନ୍। ତ ଭାଇ, ଆପଣଙ୍କ ସାଙ୍ଗେ ଆଜିର କଥାବାର୍ତ୍ତା ହେଇକରି ବହୁତ ବଢ଼ିଆ ଲାଗ୍ଲା, ଆର ଆପଣ ଆମର କିଷାନବାଣୀକେ ତାର ସାଙ୍ଗେ ସାଙ୍ଗେ ଆମର ଆକାଶବାଣୀକେ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର।
2: ତ ଦାଦା, ଆମର ଚାଷୀ ମାନଙ୍କର କଥା ବୈଠକ ନେ ଯେତେ ପଡ଼ସି ଗା, ବୈଠକଟା ପୁରା ଚହଟ ଲାଗିଯିସି।
3: ବିଲକୁଲ ଗା, ବିଲକୁଲ।
2: ତାଙ୍କର ନୂଆ ଚାଷ କହ କି ନୂଆ ଟେକ୍ନିକ କହ କି ତାଙ୍କର ଲାଭ ହାନିର କଥା, ଇଟା ଯେତେ ଖଣ୍ଡେ ଆମେ ଶୁଣବାର୍କେ ପାଏସୁଁ, ଜାଣବାର୍କେ ପାଏସୁଁ, ହେତ୍କି ଖଣ୍ଡେ ଆମର ମନ ଭିତରେ ବି ସେ ବାଗିର ଉତ୍ସାହଟା ଆଏସି, ଆରୁ ଆମର ଚାଷ କରବାରଟା ସହଜ ହେଇଯିସି, ଆରୁ କରବାର୍ ଲାଗି ଆଗ୍ରହ ବି ଆଏସି।
3: ବିଲକୁଲ ଗା, ବିଲକୁଲ। ତ ଏଇ ବାଗିର ହିଁ ଆମକେ ଆମର ଉତ୍ସାହକେ ବଢ଼ାବାର୍ ଲାଗି କିଛି ନା କିଛି କରବାର ଅଛି, ନିକେ ବିଶେଷ କରି ଆମର କାର୍ଯ୍ୟକ୍ରମଟାକେ ନିହାତି ଭାବରେ ଶୁଣବାର ଅଛେ
2: ଦାଦା।
3: ହୋଇଗା,
2: ଆମର ଚାଷୀମାନଙ୍କର ଯେନ୍ ପଇସା ଦୁଇଟା ଆଇବା କେନ୍ତା?
3: ଆଇବା କେନ୍ତା ବୋଇଲେ, ଯାହା ଫେର ଚାଷବାସ କରିଛୁ ସେଟା କ୍ଷେତେ ଛାଡ଼ି ଦେବ ବେଲେ ମିଳିଯିବା।
2: ଏ ଦାଦା, ବିକା ଭଞ୍ଜା କଲେ ମିଳିବା?
3: ଓ ଭୁଲ କହିଲି କେ?
2: ଠିକ କହିଛ ଯେ, ହେଟା ଖତ ହେଇଯିବା ଯେ।
3: ଓହୋ,
2: ହେଲେ ବିକା ଭଞ୍ଜା କଲେ ପକେଟ କେ ଦୁଇ ପଇସା ଆଇବା।
3: ହଇ, ହେଲେ ଆମର ଯେନ୍ ବାହାରନୁ କେନ୍ତା କାଇଁ ଯେନ୍ ପନିପରିବା ସବୁକେ ଆନିକରି ବିକ୍ରି ବଟା କର୍ମା, କେନ୍ତା କାଇଁ ଦରଦାମ ଚାଲିଛେ ହାରାହାରି ଆମର ଯେନ୍ ରାଉରକେଲା ଖରପାଖର ବଜାର ଆଟେ, ସେ କଥା ମାନକେ ଟିକେ କହିଦେମା ତ।
2: ହଇ, ଜନେଇ ଦଉ ସେନେ।
3: ହଇ ଗା, ହଇ
2: ବୋଇଲେ ଆମର ରାଉରକେଲା ଆଖପାଖର ବଜାର ହାଟ ମାନଙ୍କରେ ଆଲୁ କିଲୋ ପିଛା ରହିଥିଲା 20 ଟଙ୍କା ନେଇକିରି 22 ଟଙ୍କା, ପିଆଜ ରହିଥିଲା 25 ଟଙ୍କା ନେଇକିରି 30 ଟଙ୍କା, ଅଦା 80 ଟଙ୍କା ନେଇକିରି 100 ଟଙ୍କା, ଲେସୁନ 150 ଟଙ୍କା ନେଇକିରି 160 ଟଙ୍କା, ବିଲାତି ରହିଥିଲା 30 ଟଙ୍କା ନେଇକିରି 40 ଟଙ୍କା, ବାଇଗନ 25 ଟଙ୍କା ନେଇକିରି 30 ଟଙ୍କା, ଭେଣ୍ଡି ରହିଥିଲା 20 ଟଙ୍କା ନେଇକିରି 25 ଟଙ୍କା, ବରବଟି 30 ଟଙ୍କା ନେଇକିରି 40 ଟଙ୍କା, ଲାଉଗୁଟାକେ 15 ଟଙ୍କା ନେଇକିରି 20 ଟଙ୍କା, ଜହ୍ନି 30 ଟଙ୍କା ନେଇକିରି 40 ଟଙ୍କା, କାଙ୍କେର ବି ରହିଥିଲା 30 ଟଙ୍କା ନେଇକିରି 40 ଟଙ୍କା, କଞ୍ଚା କଦେଲ 40 ଟଙ୍କା ନେଇକିରି 50 ଟଙ୍କା, କର୍ଲା ରହିଥିଲା 40 ଟଙ୍କା, ବନ୍ଧାକୋବି 20 ଟଙ୍କା ନେଇକିରି 30 ଟଙ୍କା, ଫୁଲକୋବି ରହିଥିଲା 40 ଟଙ୍କା ନେଇକିରି 45 ଟଙ୍କା, ମାଖନ 20 ଟଙ୍କା ନେଇକିରି 30 ଟଙ୍କା, ସାରୁ ରହିଥିଲା 40 ଟଙ୍କା, ଗାଜର ଆରୁ ବିଟ୍ ରହିଥିଲା 40 ଟଙ୍କା ନେଇକିରି 50 ଟଙ୍କା, ପୁଟଲ 40 ଟଙ୍କା, ଆରୁ କଞ୍ଚା ମିର୍ଚା ରହିଥିଲା 80 ଟଙ୍କା କିଲୋ।
3: ବିର୍ଷୁଗା,
2: ହଁ ଦାଦା,
3: ଦେଖ ଇ ଯେନ୍ ବଜାର ହାଟର କଥା ତ କହିଲା,
2: ହଇ
3: ବୋଇଲେ ବର୍ଷା ପାଏନ୍ କେନ୍ତା ହେବା ନି ହେବା ସେ କଥା ମାନକେ ବି କହିବାର ଅଛେ।
2: ହଇ ବୋଇଲେ ଯେନ୍ ସୂଚନାଟା ଆସିଛେ ଗା ଆମର ପାଣିପାଗ ବିଭାଗ ନୁ, ସେ କଥାକେ ଜଣେଇ ଦଉଁ।
3: ହଇ ଗା, ହଇ କହିଦଉଁ।
2: ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଇଠାରୁ ଯେନ୍ ସୂଚନା ମିଳିଛେ, ସେଇ ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଲୁଆ ପବନଟା ବୋହିବା, ଇଟା ଘଣ୍ଟା ପ୍ରତି 6 କିଲୋମିଟର ଦେଇକିରି ବୋହିପାରେ, ଆରୁ ତାପମାତ୍ରାଟା ସବୁନୁ ଏତକା 33 ଡିଗ୍ରୀ, ଆରୁ ସବୁନୁ କମ୍ 25 ଡିଗ୍ରୀ ସେଲସିୟସ୍ ରହିପାରେ। ହେନ୍ତାନ ଆଦ୍ରତାଟା ସବୁନୁ ଏତକା 91% ଆରୁ ସବୁନୁ କମ୍ 60% ରହିବା ବୋଲିକିରି ସୂଚନାଟା ରହିଛେ।
3: ବିର୍ଷୁଗା,
2: ହଁ ଦାଦା,
3: ସୂଚନା ମାନକେ ତ ଦେଲା କାଇଁ ଯେ।
2: ହଇ, ହେଲେ ସମିଆ ହେଲା କହୁଛ ତ,
3: ହଇ
2: ବେଲେ ଡେରି ନି କରୁଗା, ଆମର ଚାଷୀ ଭାଇ ବହିନ ମାନକେ ଆମର ଠିକଣାଟା ଜଣେଇ ଦମା, ବେଲେ ଆମକେ ଚିଠି ଲେଖମେ।
3: ଠିକ ଅଛେ ଗା,
2: ବୋଇଲେ ଚିଠି ନ ତାଙ୍କର ଚାଷବାସ କଥା କହ କି ଆମର ବନ ମହୋତ୍ସବ କଥା କହ କି ଇ ବଛର କାଣା ସବୁ ଯୋଜନା କହ, ସବୁ କଥାକେ ଲେଖମେ ଆରୁ ଚିଠି ଲେଖମେ।
3: ବିଲକୁଲ, ଆରୁ ଆମର କାର୍ଯ୍ୟକ୍ରମ ବିଷୟରେ

0: ତ ମତାମତ ଦେବେ ବୋଇଲେ ଆମର ଠିକ୍ ନା ହଉଛେ।
1: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042।
0: ବୋଇଲେ ଆମର ଚାଷୀ ଭାଇ ଭଉଣୀ ମାନେ ତ ଜାଣିଛନ୍ ଯେ ଆମର ଇ କିଷାନବାଣୀ ବୈଠକଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଏସି। ବୋଇଲେ ଆଜିର୍ ଲାଗି ଆପଣମାନଙ୍କର ବିର୍ସୁ ଆରୁ ମଙ୍ଗଳୁ ଭାଇକି ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ କିଷାନବାଣୀନୁ ବିଦାୟ ଦିଅନ୍ତୁ। ଜୁହାର।

ଶୁଣିଲେ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ କିଷାନବାଣୀ। ଆଜିଥିରେ ଶୁଣୁଥିଲେ ଖରିଫ ଧାନ ଓ ପନିପରିବା ଚାଷ ସମ୍ପର୍କରେ ଆଲୋଚନା କରିଥିଲେ ଅଗ୍ରଣୀ ଚାଷୀ ଅମର ସାହୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବିନୀତ କୁମାର ଠାକୁର, ଉପସ୍ଥାପନାରେ ଥିଲେ ବିନୟ କୁଲୁ ଏବଂ ବୀରେନ୍ଦ୍ର ପ୍ରତାପ ସିଂ। ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ଆପ୍ କେ ଦିୱାନେ ଫିଲ୍ମର ଏହି ସୁନ୍ଦର ଗୀତ। କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ମହମ୍ମଦ ରଫି ଓ ସାଥୀ। ସଙ୍ଗୀତ ସଂଯୋଜନା ରାଜେଶ ରୋଶନ, ରଚନା ଆନନ୍ଦ ବକ୍ସି।

ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ବବି କଥାଚିତ୍ରରୁ, କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏହି ସୂଚନା।

0: ଶ୍ରୋତା ବନ୍ଧୁ, ଗୀତଟି ଶୁଣୁଥିଲେ ଚନ୍ଦ୍ରମୁଖୀ ଫିଲ୍ମରୁ। କଣ୍ଠଦାନ କରିଥିଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ସଙ୍ଗୀତ ସଂଯୋଜନା ଆନନ୍ଦ ମିଲିନ୍ଦ ଏବଂ ରଚନା ଥିଲା ସମୀରଙ୍କର। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ। ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ। ତା ପୂର୍ବରୁ ଏ ସୂଚନା।
1: ପୁଲିସ
2: ମିସ ସୀମା?
1: ଆଜ୍ଞା।
2: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ,
1: କାହିଁକି? କିନ୍ତୁ
2: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
1: ଡିଜିଟାଲ ଆରେଷ୍ଟ?
2: 1,00,000 ଦିଅନ୍ତୁ, ବଞ୍ଚିଯିବେ।
1: ଏତେ ଟଙ୍କା?
2: ଆଚ୍ଛା ଠିକ୍ ଅଛି, ଗୋଟେ ଲିଙ୍କ ପଠେଇଛି। ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
1: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍। ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
3: ହ୍ୟାଲୋ ମମ୍ମା,
1: ହାଇ।
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଏକ ଦୁଜି କେଲି ଏ ଫିଲ୍ମରୁ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ SP ବାଲା ସୁବ୍ରମଣ୍ୟମ। ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ରଚନା ଆନନ୍ଦ ବକ୍ସି।

ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ ସମୟ ବର୍ତ୍ତମାନ ରାତି 10:00 ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଶୁଣିବା ପ୍ରଥମ ଗୀତ ସତ୍ୟଜିତ ପ୍ରଧାନଙ୍କ କଣ୍ଠରେ କଣ୍ଠଦାନ କରିଛନ୍ତି ଶୈଳଭାମା ରଚନା ବାପୁ ଗୋସ୍ୱାମୀ ସଙ୍ଗୀତ ସଂଯୋଜନା ଦେବୀଦୋଷ ଆଚାର୍ଯ୍ୟ

ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ କଣ୍ଠଦାନ କରିଥିଲେ ଅରବିନ୍ଦ ଦତ୍ତ ଏବଂ ସସ୍ମିତା ବିଶ୍ୱାଳ। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଶୁଣନ୍ତୁ ଓଭାଲ ଲଣ୍ଡନରେ ଆଜି ଅନୁଷ୍ଠିତ ହେବାକୁ ଥିବା ଆଇସିସି T20 ଓମେନ୍ସ କ୍ରିକେଟ୍ ୱାର୍ଲ୍ଡ କପ୍ 2026 କ୍ରମରେ ଇଂଲଣ୍ଡ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଖେଳ ଶେଷ ହେବା ପର୍ଯ୍ୟନ୍ତ ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ। ବର୍ତ୍ତମାନ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣନ୍ତୁ ନାଟକ ବଳି ରଚନା ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ନନ୍ଦ ସହଯୋଗିତା ରଘୁନନ୍ଦନ ଲାକ୍ରା ଏବଂ ରବୀନ୍ଦ୍ର ନାୟକ।

0: ଲଗା ଭୁଆଟା ଆସି ଖାଲି ପହରା ଦଉଛି, କୁଆଡେ ଗଲା ମୋ ବାଡ଼ିଟା? ଫେର ମୁଣ୍ଡେ କଲା ନା କଣ? ତେର ମୁଣ୍ଡ ଯାଇଥିଲେ ଆଖୁ ନଖି ଚଉଦ, ମୋ ଗୋରୁଟାକୁ କଣ ସେଇ ସର? ଇଏ କଣ ଭାବୁଛି
1: ଗୁର? ଏ ଗୁର, ଏ କାଳୁ ଆସିଥିଲା କି?
2: ଖରାବେଳେ ତୋତେ ଖୋଜୁଥିଲା, କହିଲା ଆଜି ରାତିରେ ଛଡ଼ାଣ ହେବ, ଗାଁ ପଦା ହବାକୁ ବସିଲାଣି।
1: ଯା ହବାର ଥପ ହବ, ସିଏ କଣ ରୋକିପାରିବ? ତା ହାତରେ ଯେମିତି ସବୁ ଅଛି, ଚୋର କୋଉଠିକାର ଡକାଭାଜ। ଦଉଚିର ତୋ ପଞ୍ଜରାକୁ ବାହାରେ ଜଣାପଡ଼ୁଛି ଆଜି ରାତି ତମାମ ନାଟ କରିବ। ଆରେ ଡିବିରେ ତ ତେଲ ନଥିଲା, ଅନ୍ଧାରିଆ ହେଇଗଲାଣି, ମେଘ ଖଣ୍ଡେ ଉଠେଇଛି ନା କ'ଣ? ଯଦି ଦିଟପା ଗଡ଼ି ପଡ଼େ ନା ଏ ଘର ଭାସିବ। ତିନି ବର୍ଷ ହେଲା ଛାଣ ହେଇନି, ଚାଳ କଣା ହେଇ ରାତିରେ ତାରା ଦଉଛି, ଦୁଶୁ କର୍ମି ଆଉ କ'ଣ? ଗୁର, ଏ ଗୁର, ଏ ଶୁଣୁଛୁ ଶୁଣୁଛୁ ଗୁର?
2: କାହିଁକି ଡାକୁଛୁ?
1: କିଛି ଶୁଣିପାରୁନୁ, ଅଣ୍ଡା ଗୁଡ଼ା ଛୁଆ ଫୁଟିଲେଣି, ସେଇଥିପାଇଁ ବୁଆଟା ଆସି ନର ପର ହେଉଛି। ଗୁର, ଏ ଗୁର, ଆଇଲୁ ଆଉ ଉଠିଆ, ଦେଖିବା ମୋ ହାତ ଥ, ହଁ ର, ମୁଁ ଢାଙ୍କଣାଟା ଖୋଲେ, ଦେଖୁଛୁ? ଦେଖ ମୋତେ ଅନ୍ଧାରିଆ ହେଉଛି, ଗଣିଲୁ ଗଣିଲୁ କିଲୋ ଗଣୁନୁ?
2: ଓହୋ, ସବୁଯାକ ତ ଛୁଆ ଫୁଟିଛନ୍ତି।
1: ଫୁଟେଇବନି, ସେ ଝିଞ୍ଜିରିଟି ଦେଖିବୁ, ତା ଝିଅରୁ ଦଶଟା ଶଣ୍ଡା ବାହାରିବେ, ସେଥିରୁ ପାଞ୍ଚଟା ବିକିକି ଆଗ କୁଟା କିଣିମି, ଘର ଛାଇମି, ଆଉ ଗୋଟାକରେ କ'ଣ ଆଣିବି ଜାଣୁ? ଗୋଟେ ଦେଖ, ସେଇଟାକୁ କ'ଣ କହନ୍ତି ମ, ସେଇଟାକୁ କ'ଣ କହନ୍ତି?
2: କେଉଁଟାକୁ?
1: ସେଇ କଳା ପଟାଟାକୁ, ହଁ ହଁ, ସିଲଟ ସିଲଟ ତୋରି ପାଇଁ ବା। ଏଥରକ ଆଶ୍ରମକୁ ଯେଉଁ ନୂଆ ମାଷ୍ଟର ଆସିଛି, ମୋତେ ଅନେକ ଥର କହିଲାଣି ତୋତେ ସେଠିକି ପଠାଇବାକୁ, ହେଲେ ତୁ ବଣକୁ ନଗଲେ, ପତର ନ ତୋଳିଲେ ଧନିଆ ମା ହାଣ୍ଡିରୁ ଗିଲାସେ ହାଣ୍ଡିଆ ବୁଢ଼ାକୁ ମିଳିବନି ଖରାବେଳେ, ନ ମିଳୁ ଛାଡ଼ିଦେବି, ହାଣ୍ଡିଆ ପା ଏକଦମ ବନ୍ଦ, ହେଲେ ତୋତେ ସେଠିକି ପଠାଇବି। ସୁରୁଖୁନି ଘରୁ କାନ୍ଦ ଶୁଭୁଛି, ସୁରୁଖୁନିଟା ଚାଲିଗଲା ନା କ'ଣ? ତିନି ଦିନ ହବ ଚରରେ ପଡ଼ିଥିଲା, କି ଚର ଏ, ଚେର ମୂଳି ଗଦ ପଦ କ'ଣ କିଛି ଘାଟୁ କରୁନି? ମୋ ଗୋରୁଟା ତ ଚରରେ ଜିଜି, ଏଠି କାଳ କଥା ଗୁଡ଼ା ମୋ ମନକୁ ଆସୁଛି, ମେଘଟା ବି ଗର୍ଜି ଆସିଲାଣି, କ'ଣ କରିବି? କାଳୁ ପାଖକୁ ଯିମି, ଗୋଟେ ପରେ ତ ଗୋଟେ ମରୁଛନ୍ତି, ସେଇଟା ଉପରେ ବିଶ୍ୱାସ ନାହିଁ ଯେ, ହେଲେ କାହିଁକି ଡାକିଥିଲା? ଶୁଣି ଆଇଲେ ହୁଅନ୍ତା, ମେଘ ହବା ଆଗରୁ ପଳେଇ ଆସେ।
0: ଏ ଗୁର, ଗୁର ଶୁଭୁଛି, ମେଘ ଆସିଲାଣି, ମୁଁ ଟିକେ କାଳୁ ପାଖରୁ ଆସୁଛି, କାହିଁକି ଖୋଜୁଥିଲା ହେଇ ଗଲି ଆଉ ଆଇଲି, ତୁ ଡରିବୁ ନାହିଁ, ଝିଞ୍ଜିର ଉପରେ ଆଖି ରଖିଥିବୁ। ହଁ
2: ମୁଣ୍ଡରେ ପେଲିକି ଝାମ୍ପିଟା ଟେକି ଦବ, ଆଉ ଛୁଆ ଗୁଡ଼ାଙ୍କୁ ଖାଇଦବ। ବୁଢ଼ା ବା କବାଟଟା ଖୋଲା ରଖି ଚାଲିଗଲା, ଘରକୁ ପବନ ପଶିଯାଉଛି, ନଡ଼ା ଗୁଡ଼ା ଉଡ଼ିଗଲାଣି, ଓ କି ଶୀତ ନାଗୁଛି, ଚାରିଆଡ଼େ ପାଣି ଛାଟିଲାଣି, ଘରଟା ସାରା ପାଣି, ଓ ମୋ ଦେହ କ'ଣ ହେଇଯାଉଛି? ବୁଢ଼ାବା ହେଇ ଖାଇଗଲା, ବୁଢ଼ାବା ଭୁଆଟା ଛୁଆ ଗୁଡ଼ାଙ୍କୁ ଖାଇଗଲା, ଭୁଆଟା सबु मारी पकोची झिंझिरी झिंझिरी बुढ़ा बा।

0: ମୁଁ ଆସିପାରିନି।
1: କାଳୁ ସାଙ୍ଗରେ ଦେଖା ହେଲା, କହିଲା ଗାଁରେ ଢେର ଲୋକ ମଲେଣି, ତୋ ନାତୁଣ ବି ଜ୍ୱରରେ ପଡ଼ିଛି, ଆଜି ରାତି ପୂଜା ହବ, ତୁ ଗୋଟେ ଷଣ୍ଢା ଦେ। ମୁଁ କହିଲି ମୋର ଷଣ୍ଢା ପଣ୍ଡା କାହିଁ। କହିଲା କ'ଣ ନା, ଝିଞ୍ଜିରୁକୁ ମୋତେ ଦେଇଦେ। ମୁଁ କହିଲି ଦେଶ ସେଟା ଧାଡ଼ିଟା ପୂଜାରେ କେଉଁଠି ନାଗିବ, ପୁଣି ସେ ଆଜି ଛୁଆ ଫୁଟିଛି, ତାକୁ କେମିତି ଦେଇଦେବି, ଛୁଆ କା ମରିଯିବେନି, ଯେତେ ନେଚନା କଲେ ମୋଟେ ମାରିଲାନି। ସିଧା କହିଦେଲି ଝିଞ୍ଜିରି ମୋ ଝିଅ ରକମ, ତାକୁ ମାରିବା ନାକି ମୁଇଁ ବାପ ହି ତୋତେ ଦେଇପାରିବି ନାହିଁ। ଓହ, ମୁଣ୍ଡରୁ ଗୋଡ଼ ଯାଏ ସବୁ ଓଦା, ଘରଟା ସାରା ବି ଓଦା, ଅନ୍ଧାରରେ କ'ଣ କିଛି ଦେଖାଯାଉଛି।
2: ଗୁର ଏ ଗୁର
1: ଛୁଆଟା ଓଦାରେ ଶୋଇଗଲା ନା କ'ଣ, ଦିଆ ଆସିଲି ଡିବିରେ କାହିଁ, ହଁ ପାଇଛି। ଓଦା ହେଇଗଲା ନା କ'ଣ, କ'ଣ ସହଜ ନାଗୁଛି, ହଁ ନାଗିଛି ଏଥର, ହଁ ଏଇଟା କ'ଣ, କ'ଣ ଗୋଟେ ମଲା ଛୁଆ।
3: ଗୁର ଏ ଗୁର କିଲୋ ଗୁରେଇ, ଏ ଭୁଆ ହେଇଥିଲା କି,
1: ଭାଡ଼ି କ'ଣ ଖୋଲା ପଡ଼ିଛି, ଛୁଆ ଗୁଡ଼ା ମରିକିରି ପଡ଼ିଛନ୍ତି, ଏ ଝିଞ୍ଜିଟା କ'ଣ ଛୋଟ ହେଉଛି, ଗୋଡ଼ଟା ଭାଙ୍ଗି ଯାଇଛି ନା କ'ଣ, ତଳେ ରଖିପାରୁନି।
3: ଗୁର ମୁଁ କହୁଛି ବୁଆ ଆସିବ ଟିକେ ଚେଇଁତା, ତୋତେ ଏମିତି କାଳନୀତ ଘଟିଲା ଯେ ଆଉ ଗୋଟେ ବୋଲି ଛୁଆ ବଞ୍ଚିନାହାନ୍ତି, କ'ଣ କଲୁ, ଘଡ଼ିଏ ଚେଇଁପାରୁନି, ରହ ଦଉଛି ତୋତେ ଦି ଚଟକଣି ମାରିବି ଯେ
1: କ'ଣ କହୁଥିଲୁ,
3: ସିଲେଟ କିଣିବୁ ସିଲେଟ।
1: କ'ଣ କଲି, ଛୁଆଟି ସେ ହାତ ଦେଲି, ମୋ ହତମ ପୁରାଟା ଗୋଟେ ଭୁଲ କରି ପକେଇଲି। ଗୁର ଉଠ ଉଠ ଝିଅ, ମୋତେ କାମ ଦେ, ଉଠ ରାଗି କହ କଥା କହ, କୋଉ ତଳିବାଟା ହେମା ଲାଗୁଛି, କିଏ ମୋ ଡାକ ଶୁଣିବ, କାହାକୁ ଡାକିମି, କିଏ ମୋ ଗୁରକୁ ଭଲ କରିଦେବ, କିଏ ବଞ୍ଚେଇବ, ତାକୁ କ'ଣ କରିବି, କିଏ ବୁଦ୍ଧି କରିବି, କାଳକୁ ଡାକିମି, ଛିଞ୍ଚିଟାକୁ ଦେଇଥିବି, ଛିଞ୍ଚିଟାକୁ ଦେଇଥିଲେ କ'ଣ ଗୋଡ଼ ଭଲ ହେଇଯିବ,
4: ଛଡ଼ାଣ୍ଡରେ ରୋଗ ଭଲ ହେଇଯାଉଥାନ୍ତା ଯଦି, ଭେଣ୍ଡା ବୟସରେ ମୋ ପୁଅ କାହିଁକି ମରିଯାଇଥାନ୍ତା।
1: ସେଦିନ ଆଶ୍ରମ ମାଷ୍ଟର କହୁଥିଲା ଏମିତି ପାଳି ହେଇ ଜ୍ୱର ହେଲେ ଡାକ୍ତରଖାନାକୁ ଯିବାକୁ, ମୁଁ ଗୁରକୁ ଡାକ୍ତରଖାନା ନେଇଗଲେ କେମିତି ହୁଅନ୍ତା, ଡାକ୍ତରଖାନା ତ ଯାଇ ବୀଣାଶୋଳରେ ଛକୁଶ ବାଟ, ବର୍ଷାଟା ବି ଛାଡ଼ିବାକୁ ନାହିଁ, ଅନ୍ଧାର ଘଟିଛି, ମୁହଁକୁ ମୋତେ ଶୁଣି ବୁଢ଼ା ଲୋକ, ମୁଁ ଏତେ ବାଟ ଛୁଆଟାକୁ ନେଇ କ'ଣ ମୁଁ ଯାଇପାରିବି, ଏଣେ ଚିଞ୍ଜିଟା ବି ଛୋଟା ହେଇ ବସିଛି, ତାକୁ କ'ଣ ଛାଡ଼ି ଦେଇଯିବି, ତାକୁ ଛାଡ଼ିଦେଲେ ଏ ଭୁଆ କ'ଣ ତାକୁ ରଖିବ, ନା ତାକୁ ବି ନେବି ସେଠି, ତା ଗୋଡ଼ଟାକୁ ବି ଡାକ୍ତରକୁ ଦେଖେଇବି, ଝିଞ୍ଜିରି ଚାଲ ତୁ ବି ମୋ ସାଙ୍ଗରେ ଚାଲ, ରହ ଗୋଟେ ଝୁଲା ଦେଖେ ଝୁଲା, ତତେ ତତେ ତଳିଆରେ ପୁରେ କାନ୍ଧରେ ଗଳେଇନି ଆଉ ଗୋଡ଼ ପିଠିରେ, ଝୁଲଟା ଝୁଲାଟା ଏଇଠି କେଉଁଠି ଥିଲା, ଏଇଠି ପାଇଛି, ଝିଞ୍ଜିରି ଆ ରହ ଏମିତି ଭବାନା।

0: ଆସିଲାର ବସ୍। ତୁ ଗୋଡ଼ ଭଲ ହେଇଯିବ, ସେଇଥିପାଇଁ ତତେ ନେଉଛି। ଆଉ ତୁ ରାତିକି କଟର କଟର ହେଉଛୁ, ବାସ୍ ସେଇଥିରେ ପଶିଥା। ର ବେଗ୍ଟା କାନ୍ଧରେ ଗଳାଏ। ଗୁର ଏ ଗୁର ଘୁର
1: ବୁଢ଼ାବା
0: ଚେତା ହେଇଛି, ଚେତା ହେଇଛି, ଚେତା ରଖ, ଚେତା ରଖ ମା, ତୋର କିଛି ହେବନି, ତୁ ଭଲ ହେଇଯିବୁ। ଉଠ ଉଠିଲୁ, ମୋ ପିଠିରେ ଆଉସ୍, ହଁ ଆଉସ୍, ବେକକୁ ମୋର ଧର ଧର, ବାସ୍ ଭିଡ଼ିକି ଧରତା। କୋଡ଼ ଦୁଇଟା କଙ୍କାଳ ଉପରକୁ ରଖିଛନ୍ତି, ଦେ ର ଚତୁରଟା ଭିଡ଼ି ଦିଏ, ଗଣ୍ଠି ନ ପକେଇଲେ ହେଇପାରିବନି। ଟିକେ ଗୋଡ଼ ଠିଲା କର, ବାସ୍ ବାସ୍, ବର୍ଷାଟା ଥମି ସିନା କ'ଣ ଏତିକ ବେଳେ ବାହାରି ନଗଲେ ହେବନି। ବେଙ୍ଗ ଗୁଡ଼ା ରଡ଼ି ଛାଡ଼ୁଛନ୍ତି, ସେମିତି ଧରିଥା, ଅନ୍ଧାରକୁ ଦେଖି ଡରିଯା ନା। ଦେଖୁନୁ ମୋ ବୁଢ଼ାଟା ମେଘ ପବନ ଖାଲ ଢିପ କିଛି ମାନୁଛି, ବିପଦ ନ ଆଇଲେ କୁକୁଡ଼ା ଗୁଡ଼ା ଏମିତି ଭୁକନ୍ତିନି। ନୁଛଣା ଅନ୍ଧାରଟା ଏମିତି ହେଇଛି ଯେ ରାସ୍ତା ଠୋରିବା କଷ୍ଟ, ମଧୁପୁର ପର୍ଯ୍ୟନ୍ତ ଏମିତି ଚିକିଟା କାଦୁ, ଗୋଡ଼ ଠାକିବା କାଠିକର ପାଠ, ତେଣିକି ମେଘାସନୀ ଜଙ୍ଗଲ, ଜଙ୍ଗଲ ପାରି ହେଲେ ଦୂରୁଆ ନାହିଁ, ଏବେ ପାଣି ନଥିବ, ମେଘ ହେଲା, ଯଦି ପାଣି ଟିକେ ହେଇଥିବ ହେଇଥିବ, ପାହାଡ଼ରୁ ପାଣି ଗଡ଼ିଲେ ନଈରେ ପଇଲା, ହଉ ଦେଖିବା। ତାପରେ ବିଣାଶୁଳ କେତେ ବାଟ ଯେ, ଯାହା ହବ ଦେଖାଯିବ, ଦେଖାଯିବ। ନଈକି ଡେଇଁଲେଣି ସେତେବେଳେ ପାଣି ଭିତରେ ହାତ ଧରିଲେ କି ସୁଅ ଛାଡ଼ିବ, ହେଲେ ଆଉ କାଳୁ କଥାରେ ଭାସିବାର ନାହିଁ।

0: hay que lograr que me escuche. ¡Chup! ¡Chup! ¡Chup! ¡Chup! ¡Chup! ¡Chup! ¡Chup!
1: ଏଠି ଜମା ରଣା ମହୁଲ ମୂଳରେ ଭାଲୁ ଥାନ୍ତି, ତାଙ୍କ ହାବୁଡ଼ିରେ ପଡ଼ିଲେ ରକ୍ଷା ନାହିଁ। ପିଠିରେ ଭୁଷବ କି କ'ଣ ଏହି ବୟସରେ ଦୌଡ଼ି ପାରିବି? ଗୁର ଗୁର ଚେତ ଅଛୁ ନା ମା, ଡର ନା, ଆମକୁ ଆମକୁ ଭାଲୁ କିଛି କରିବେନି, ଆମକୁ ଭାଗ୍ୟ ଚାଟି ସାରିଛି। ଭାଲୁ ତ ଚମଡ଼ା ଚାଟେ, ହେଲେ ମଣିଷ ଗୁଡ଼ିଆ କଲିଜା ଚାଟି ପକାନ୍ତି। ତୋ ମା କ'ଣ କଲା ତତେ ଯେତେବେଳେ 3 ମାସ ତତେ ଛାଡ଼ି କୁରୁପା ମାଛି ସାଙ୍ଗରେ ପଳେଇଗଲା? ତୋ ବାପା ତ ରହିଲାନି, ତାକୁ ପୋଷିଥାନ୍ତା କିଏ? ମୁଁ ସିନା ରୁଟି ଆଉ ହାଣ୍ଡିଆ ଦେଉଥିଲି, ହେଲେ ସେଥିରେ କ'ଣ ତା ଭୋକ ମରିଥାନ୍ତା? କେତେ ଦିନ ଆଉଟ୍ ପାଉଟ୍ ହବ? ଶେଷରେ ଚାଲିଗଲା। ଗୁର କିଲୋ, ତୁ ଏମିତି ଥରୁଛୁ କାହିଁକି? ଡରୁଛୁ କି? ଜମା ଡର ନା, ମୁଁ ପରା ତୋ ସାଙ୍ଗରେ ଅଛି, ଡର ଗୋଟେ କ'ଣ? ମୋତେ କାହାକୁ ଡର ନାହିଁ ଲୋ ଗୁର, ଡର କେବଳ ଏ ପେଟକୁ। ଏ ପେଟର ଭୋକ ମାରିବା ପାଇଁ ମଣିଷ କ'ଣ ନ କରେ? ଏଇ ତୋ ବାପୁକୁ ଦେଖୁନୁ, ଦିନା କେତେ କାଳୁ ତାକୁ ଧନ କୁତ୍ରା ପୋଷିବାକୁ ଶିଖେଇଲା। ଅରୁଆ ଚାଉଳ, ଫୁଲ, ସିନ୍ଦୁର ଆଉ ଅଣ୍ଡା ନେଇକିରି ମଶାଣିକି ଗଲା। କାଳୁ ତାକୁ କହିଥାଏ, ଅଣ୍ଡାରେ ମନ୍ତ୍ରା ସିନ୍ଦୁର ବୁଳିବୁ, ମନ୍ତ୍ରା ଅରୁଆ ଚାଉଳ ଚାରିଦିଗକୁ ଛାଟିବୁ, ଅଣ୍ଡା ବଳି ଖାଇକି ଧନ କୁତ୍ରା ଆସିବ। କୁତ୍ରାକୁ କେମିତି ଚିହ୍ନିବୁ ଜାଣିଛୁ? ଚାଖଣ୍ଡେ ଲମ୍ବ, ମଣିଷ ପରି ହାତ ଗୋଡ଼, କାନ୍ଧରେ ଥିବ ଗୋଟାଏ ପିତ୍ତଳ ଭାର ବାଉଙ୍ଗି, ଖାଲି ଛମଛମ୍ ହଉଥିବ। ସେଇ ବାଉଙ୍ଗିରେ ପରଧନ ଆଉ ଧାନ ବୋଇ ଆଣିବ ତୋ ଘରକୁ, ଖାଲି ପୋଷା ମନେଇଲେ ହେଲା। ସେଇ ଲୋଭରେ ତୋ ବାପ ମଶାଣିକୁ ଗଲା। ଧନ କୁତ୍ରାକୁ ତ ପାଇବ କ'ଣ, ଭାଲୁ ହାବୁଡ଼ରେ ପଇଲା, ଦେହ ସାରା ଖଣ୍ଡିଆ, ଖାଲି ଜୀବନଟା ରହିଗଲା ଯାହା, ଧନ କୁତ୍ରା ପୋଷିବ। ମେଘଟା ଫେରେ କୁଣ୍ଡା ଛାଡ଼ିଲାଣି, ଘୁର ଗାମୁଛାଟା ଫେରେ ମୁଣ୍ଡରେ ଦେଇ ପକା, ଏଇ ନଈ ପଇଲାଣି, ଏତେ ପାଣି, ପାହାଡ଼ ପାଣି ଗୁଡ଼ା ଏ ଗୋଡ଼ ଖେଲି ମାରି ନଉଛି, ଅଣସାରି ନଈଟା ଫେରେ ଏତେ ସୁଅ ର ଅଣ୍ଟା ଗାମୁଛାଟା ଢିଲା କରେ, ତୁ କାନ୍ଧରେ ବସିବୁ, ଜଙ୍ଗେ ପାରିଗଲାଣି, ସୁଅ ତଡ଼ି ନଉଛି। ତୁ ତୁ ଗୋଡ଼ଟା କାନ୍ଧ ଉପରକୁ ଉଠା, ମୁଁ ଧରେ, ହେଲା ହେଲା, ମୋ ମୁଣ୍ଡକୁ ତ ଟାଣ ହାତରେ, ବାଣ ହାତଟା ଦେ, ଆଉ ଟିକେ ତଳକୁ, ହେଲା ହେଲା, ଆଗକୁ ଗୋଡ଼କୁ ଠାକୁନି, ଅଣ୍ଟେ ହେଲାଣି ଆସିକି ପାଣି, କାଲୁଆ ପାଣି ଗୁଡ଼ା ଦେହ ଏମାଳ କରିଦେଲାଣି, ଦାନ୍ତୁ ଦାନ୍ତ ଭାଜିକି ଠକ ଠକ ହେଉଛି, ରହ ମୁଁ ମୁଁ ଟିକେ ଟିକେ ଗୋଡ଼ ଭିଡ଼େ, ଏଇନେ ପଡ଼ିଥାନ୍ତି, ଏଇନେ ପଡ଼ିଥାନ୍ତି, ଘାଟ ପାଇଲାଣି, ନଈ ସହିଲା, ହଁ ନଈ ସାରିଲା, ଏଥର ପିଠି ଉପରୁ କଷିଆ, ଏ ଦୂରରେ ଗୋଟେ ବଡ଼ ଜୁଳୁଜୁଳିଆ ପୋକ ଭଳିଆ କ'ଣ ଦେଖାଯାଉଛି, ବୋଧେ ଡାକ୍ତରଖାନା ଆଲୁଅ, ହଁ।